ଆକାଶବାଣୀ ରାଉରକେଲା। ଆଜି ବୁଧବାର 1948 ଶତାବ୍ଦ ବୈଶାଖ 16 ଦିନ 2026 ମସିହା ମେ ମାସର 6 ତାରିଖ। ସମୟ ବର୍ତ୍ତମାନ ସକାଳ 5:58 ଏବଂ 34 ସେକେଣ୍ଡ। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି FM ବ୍ୟାଣ୍ଡରେ 102.6 ମେଗାହର୍ଟଜ୍ ଯୋଗେ। ମାଙ୍ଗଳିକ

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ନମ୍ବରକୁ 7008248758। ଟେଲିଫୋନ୍ ନମ୍ବରଟି ଆଉଥରେ କହି ରଖୁଛୁ 7008248758। ଶ୍ରୋତାମାନେ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନା କାର୍ଯ୍ୟକ୍ରମରେ ଶୁଣୁଛନ୍ତି ଲକ୍ଷ୍ମୀଧର ସାହୁଙ୍କ ରଚନାରୁ, କଣ୍ଠଶିଳ୍ପୀ ପୁଷ୍ପାରାଣୀ ନାୟକ।

ಶ್ರೋತಮನಿ ಸುನುಜಂತಿ ಭಕ್ತಿತರ ಕಾರ್ಯಕ್ರಮ ವಂದನ 102.6 FM ಆಗಸ್ವಣಿ ರೌರ್ಕೆಲಾ କେନ୍ଦ୍ରରୁ କାର୍ଯ୍ୟକ୍ରମରେ ଏଥର ଶୁଣିବା ବୀରକିଶୋର ନାୟକଙ୍କ ରଚନାରୁ କଣ୍ଠଶିଳ୍ପୀ ସନ୍ନ୍ୟାସୀ ପରିଚା।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଟେଲିଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ 8249809672। ଶ୍ରୋତାମାନେ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନା କାର୍ଯ୍ୟକ୍ରମରେ ଶୁଣୁଛନ୍ତି ବୀରକିଶୋର ନାୟକଙ୍କ ରଚନାରୁ କଣ୍ଠଶିଳ୍ପୀ ସନ୍ନ୍ୟାସୀ ପରିଛା।

ଶ୍ରୋତାମାନେ ଶୁଣୁଛନ୍ତି ବନ୍ଦନା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଶୁଣୁଛନ୍ତି ବୀରକିଶୋର ନାୟକଙ୍କ ରଚନାରୁ କଣ୍ଠଶିଳ୍ପୀ ସନ୍ନ୍ୟାସୀ ପରୀକ୍ଷା।

0: ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ। ସମ୍ପର୍କ
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଗୁଜରାତ ପଶ୍ଚିମ ଭାରତକେ ସମୃଦ୍ଧ କରିଛି ଆଉ ଏହାଦେ ପୂର୍ବ ଭାରତକେ ସମୃଦ୍ଧ କରିବା ଲାଗି ଓଡ଼ିଶା ପ୍ରସ୍ତୁତ ଅଛେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଗୁଜରାତନ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀ ରୋଡ୍ ଶୋଥି ଯୋଗ ଦେଇକରି ନିଜର ଅଭିଭାଷଣ ରଖିକରି ମୁଖ୍ୟମନ୍ତ୍ରୀ କହିଛନ୍, ଓଡ଼ିଶା ଆଇବା ଦିନେ ଅଭିବୃଦ୍ଧିର କେନ୍ଦ୍ରବିନ୍ଦୁ ହେବା। ଦ୍ରୁତ ଅଭିବୃଦ୍ଧି, ନୀତିଗତ ଯୋଜନା ଆଉ ସୁବିଧାଜନକ ନିବେଶ ପରିବେଶ ଜରିଏ ରାଜ୍ୟ ନିବେଶକମାନଙ୍କ ଲାଗି ଗୋଟିଏ ଭଲ ସୁଯୋଗ ତିଆରି କରୁଛେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
2: गुजरात का जो इन्वेस्टर्स और इंडस्ट्रियलिस्ट जो है ना, वो सबसे ज्यादा भारत इन्वेस्टमेंट करने के लिए वो जहां ज्यादा अच्छा अपॉर्चुनिटी मिलेगा, इंफ्रास्ट्रक्चर मिलेगा, वहां तो जाते ही। और उड़ीसा में और लाने के लिए हमने संबंध के साथ साथ इन्वेस्टमेंट ज्यादा करने के लिए मैं आया हूं। निश्चित रूप से आज जितना अच्छा डिस्कशन हुआ, अभी लास्ट हमारा जो एक बड़ा मीटिंग में हम वहां संपर्क के साथ इन्वेस्टमेंट को ज्यादा बढ़ावा करने के लिए जो आज हमने आह्वान दिए के लिए वो लोग हमारा साथ समझौता हो गया।
1: रोड शोती 590 का शिल्पपति जोग देथिवार बेले मुख्यमंत्री 26टा 1-to-1 बैठक थी निवेश सुजोग आउ नीतिगत सहाज के नेकरि आलोचना करिछन। ए अवसर शिल्पमंत्री संपत चंद्र स्वाई, मुख्य शासन सचिव अनुगर्ग सहित वरिष्ठ अधिकारी माने उपस्थित थिले। ଦେଶର କପା ଚାଷୀମାନଙ୍କର ଉନ୍ନତି ଆଉ କପାର ଉତ୍ପାଦନ ବଢ଼ାବା ଲାଗି କେନ୍ଦ୍ର ସରକାର କପାସ କ୍ରାନ୍ତି ଅଭିଯାନକେ ମଞ୍ଜୁରୀ ଦେଇଛନ୍। କେନ୍ଦ୍ର କ୍ୟାବିନେଟ୍ ବୈଠକ ଥି ଗଲାକାଲ ଏ ନିଷ୍ପତ୍ତି ନିଆଯାଇଛି। ଇଟା 2026-27 ଆର୍ଥିକ ବଛର ଲାଗି କାର୍ଯ୍ୟକାରୀ ହେବା। ଏଥିଲାଗି 5,659 କୋଟି ଟଙ୍କା ଖର୍ଚ୍ଚ ହେବା। ଏଥିର ଜରିଏ 32 ଲକ୍ଷରୁ ଅଧିକା ଚାଷୀ ଉପକୃତ ହେବେ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍। 2026 ମୌସୁମୀ ଋତୁଟି ସହରାଞ୍ଚଳ ବୟଡ ଆଉ ଜଲବନ୍ଦୀ ସମସ୍ୟାର ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଗୃହ ନିର୍ମାଣ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶ ଦେଇ ଏ ପଦକ୍ଷେପ ନିଆଯାଇଛି। ଡ୍ରେନେଜ୍ ଆଉ ମେନ୍ହୋଲ୍ର 100% ଯାଞ୍ଚ, ନାଲି ସଫା, ଜବରଦଖଲ ଉଚ୍ଛେଦ ଆଉ ତଲିଆ ଇଲାକାନ ପମ୍ପସେଟ୍ ଲଗାବାର ଉପରେ ଜୋର୍ ଦିଆଯାଇଛି। ସବୁ ପୌରାଞ୍ଚଳ 24-ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ସ୍ଥାପନା ସହିତ ବର୍ଷାତି କ୍ଷତିଗ୍ରସ୍ତ ହୋଇଥିବା ରାସ୍ତାକୁ 72 ଘଣ୍ଟା ଭିତରେ ମରାମତି ଲାଗି ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ଆଶ୍ରୟସ୍ଥଳୀ ଆଉ ଶିକ୍ଷାନୁଷ୍ଠାନମାନଙ୍କୁ ସହାୟତା କେନ୍ଦ୍ର ଭାବେ ପ୍ରସ୍ତୁତ ରଖାଯିବା, ଇତର ସହିତ ଡେଙ୍ଗୁ ମ୍ୟାଲେରିଆ ପ୍ରତିରୋଧ ଆଉ ନାଗରିକମାନଙ୍କୁ ସହଯୋଗ ଲାଗି ଆହ୍ୱାନ ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଏ ବଛର ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଅନ୍ଲାଇନ୍ ଫର୍ମ ଭରବାର ସମୟ ଆଇବା 8 ତାରିଖ ସକାଳର 11 ବଜେନୁ ମୁଲେଇକରି 18 ତାରିଖ ରାତିର 11 ବାଜିକରି 45 ମିନିଟ୍ ତକ୍ ଚାଲ୍ବା। ଅନ୍ଲାଇନ୍ ଫର୍ମ ପୂରଣର ସବୁ ନିର୍ଦ୍ଦେଶାବଳୀ ସହିତ ଫିସ୍ ଭରବାର ସୂଚନା ବୋର୍ଡର ୱେବ୍ସାଇଟ୍ www.bseodisha.ac.in ଛାତ୍ରଛାତ୍ରୀମାନେ ପାଇପାରିବେ। ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ମାସର ପହିଲା ହପ୍ତାଥି ହେବା ବୋଲି ବୋର୍ଡ ତରଫରୁ ସୂଚନା ମିଳିଛି। ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା 2026ର ସବଜେକ୍ଟିଭ୍ ଆଉ ଅବଜେକ୍ଟିଭ୍ ପରୀକ୍ଷା ଖାତା ପୁନଃ ଯାଞ୍ଚ ଆଉ ଅବିକଳ ନକଲ ଲାଗି ଅନ୍ଲାଇନ୍ ଆବେଦନ ଆଇବା 11 ତାରିଖରୁ ମୂଲ ହୋଇକରି 22 ତାରିଖ ତକ୍ ଚାଲ୍ବା। ଅନ୍ଲାଇନ୍ ଆବେଦନର ସବୁ ନିୟମାବଳୀ ବୋର୍ଡ ୱେବ୍ସାଇଟ୍ରୁ ମିଳିପାରୁଛି। ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆଉ ମଧ୍ୟମା ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଏଥିଲାଗି ମେ 11-22 ତାରିଖ ଭିତରେ ଅଫ୍ଲାଇନ୍ ଥି ବୋର୍ଡର ମୁଖ୍ୟ କାର୍ଯ୍ୟାଳୟ କି କେନ୍ସି ଜୋନ୍ କାର୍ଯ୍ୟାଳୟ କାର୍ଯ୍ୟଦିବସ ଦେଇ ଆବେଦନ କରିପାରିବେ। ଆଜି ହେଉଛି ବିଶ୍ୱ ଆଜମା ଦିବସ। ପୃଥିନ ଫି ବଛର ମେ ମାସର ପହିଲା ମଙ୍ଗଳବାର ଦିନ ଏ ଦିବସ ପାଳନ କରାଯାଏସି। ଗ୍ଲୋବାଲ୍ ଇନିସିଏଟିଭ୍ ଫର୍ ଆଜମା GIENA ତରଫରୁ 1998 ପହିଲା ଥର ଲାଗି ବିଶ୍ୱ ଆଜମା ଦିବସ ପାଳନ ହୋଇଥିଲା। ଏ ରୋଗ ବାବଦେ ସଚେତନତା ସୃଷ୍ଟି କରିବା ସହିତ ପ୍ରତିକାର ବାବଦେ ଲୋକଙ୍କୁ ଜଣାବା ଲାଗି ଏ ଦିବସ ପାଳନ କରାଯାଏସି। ପ୍ରଦୂଷଣ ଆଉ ଅବ୍ୟବସ୍ଥିତ ଜୀବନଶୈଳୀ ଶ୍ୱାସ ରୋଗ ବଢ଼ାବାର କାରଣ ଆଏ ବୋଲି ଜଣାପଡ଼ିଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷନ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତା ଥି ରନ୍ଧା ଗ୍ୟାସ୍ ସିଲିଣ୍ଡର ଆଉ ଅଲଗା ପେଟ୍ରୋଲିୟମ୍ ଇନ୍ଧନ ଯୋଗାଣର ଆବଶ୍ୟକତା ଉପରେ ଗୋଟିଏ ସମନ୍ୱୟ ବୈଠକ ହୋଇଯାଇଛି। ରନ୍ଧା ଗ୍ୟାସ୍ର କଳାବଜାରୀ ଆଉ ଅଯଥା ବ୍ୟବହାର ରୋକବାର ଉପରେ ବୈଠକ ଥି ଜୋର୍ ଦିଆଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷନ ଓଡ଼ିଆ ଭର୍ଚୁଆଲ୍ ଏକାଡେମୀର ଭାଷା ସମୃଦ୍ଧି ଅଭିଯାନ କାର୍ଯ୍ୟକ୍ରମ ସମୀକ୍ଷା ବୈଠକ ଗଲାକାଲି ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତା ହୋଇଥିବା ବୈଠକଟି ଓଡ଼ିଆ ଭାଷା, ସାହିତ୍ୟ ଆଉ ସଂସ୍କୃତିର ସଂରକ୍ଷଣ ଲାଗି ଡିଜିଟାଇଜେସନ୍ ଆଉ କୃତ୍ରିମ ବୁଦ୍ଧିମତାର ବ୍ୟବହାର ଉପରେ ଜୋର୍ ଦିଆଯାଇଛି। ପାଣିପାଗ राज्य काल बैशाखीर बोले वर्षा हेबानु तापमात्रा कमिछे भुवनेश्वर आंचलिक पाणीपाक विज्ञान केन्द्र सूचना अनुसार आबा 24 घंटा भितरे बिजली घड़घड़ी सहित जबर वर्षा हेबा बोली राज्यर पाखापाखी सबु जिल्ला के केन्द्र तरफ सतर्क सूचना जारी कर जायछे गलाकाल राज्यर सबु शहर तापमात्रा 40 डिग्री तले रेकर्ड कर जायछे एछि आंचलिक खबर इनसेसला आरबेलर आंचलिक खबर सुनि पारबे राती 7:02 थी जुहार।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଲ୍ 2026 ସଂସଦରେ ଆଗତ ସମ୍ପର୍କିତ ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ଆଇନ 1956କୁ ସଂଶୋଧନ କରିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ବ୍ୟତୀତ ବର୍ତ୍ତମାନ ବିଚାରପତିଙ୍କ ସଂଖ୍ୟା 33ରୁ 37କୁ ବୃଦ୍ଧି କରାଯାଇପାରିବ। ଏତଦ୍ବ୍ୟତୀତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ମୋଟ 23,437 କୋଟି ଟଙ୍କା ବ୍ୟୟର ରେଳ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। କ୍ୟାବିନେଟ୍ ବୈଠକରେ ଆଖୁର ଉଚିତ ଏବଂ ଲାଭକାରୀ ମୂଲ୍ୟ ବୃଦ୍ଧିକୁ ମଧ୍ୟ ମଞ୍ଜୁରୀ ମିଳିଛି। ଦ୍ରୁତ ଅଭିବୃଦ୍ଧି ଓ ରଣନୈତିକ ଯୋଜନା ସହ ଓଡ଼ିଶା ବର୍ତ୍ତମାନ ଶିଳ୍ପ ଜଗତ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରୁଛି ବୋଲି ଗୁଜରାଟର ଅହମ୍ମଦାବାଦଠାରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀର ରୋଡ୍ ଶୋରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି, ପୂର୍ବୋଦୟ ପରିକଳ୍ପନାରେ ଆଗାମୀ ଦିନରେ ଓଡ଼ିଶାକୁ ଦେଶର ଶିଳ୍ପ ଅଭିବୃଦ୍ଧିର କେନ୍ଦ୍ରସ୍ଥଳ ଭାବେ ଗଢ଼ି ତୋଳିବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ମୁଖ୍ୟମନ୍ତ୍ରୀ ଗୁଜରାଟ ଗସ୍ତର ପ୍ରଥମ ଦିନରେ ପ୍ରମୁଖ ଉଦ୍ୟୋଗପତି ଓ ବ୍ୟବସାୟିକ ସଂଘଗୁଡ଼ିକ ସହ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଲୋଚନା କରିଥିଲେ। ଶ୍ରୀ ମାଝୀ ଆଜି ମଧ୍ୟ ବିଶିଷ୍ଟ ଶିଳ୍ପପତିମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗତକାଲି କୋରାପୁଟ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। କୋରାପୁଟ ପୌର ପରିଷଦ ଦ୍ୱାରା କରାଯାଇଥିବା କଫି ସେଲ୍ଫି ପଏଣ୍ଟ, ଲବଣ ସତ୍ୟାଗ୍ରହ ସ୍ମାରକୀ ଏବଂ ରାଜୀବ ଗାନ୍ଧୀ ଶିଶୁ ଉଦ୍ୟାନର ଉନ୍ନତିକରଣ ପ୍ରକଳ୍ପ ଏଥିରେ ସାମିଲ ହୋଇଛି। ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ଆମ ସଂସ୍କୃତି, ପରମ୍ପରା, ଐତିହ୍ୟ ଓ ଅସ୍ମିତାର ଜୀବନ୍ତ ପ୍ରତିଛବି ବୋଲି ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ଭୁବନେଶ୍ୱର ବୟନଭବନଠାରେ ବୟନିକାର 70ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ମନ୍ତ୍ରୀ ବୁଣାକାରମାନଙ୍କୁ ଜୀବିକା ଯୋଗାଇ ଦେବା ସହ ଗ୍ରାମୀଣ ଅର୍ଥନୀତିକୁ ସଶକ୍ତ କରିବାକୁ ଆହ୍ୱାନ ଦେଇଛନ୍ତି। ଆଗାମୀ ମୌସୁମୀ ଋତୁରେ ସହରାଞ୍ଚଳର ସୁରକ୍ଷା ଓ ପ୍ରସ୍ତୁତିକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏଥିରେ ସମସ୍ତ ଡ୍ରେନେଜ୍ ବ୍ୟବସ୍ଥା ଏବଂ ମ୍ୟାନହୋଲ୍ଗୁଡ଼ିକର ଯାଞ୍ଚ କରିବା ବାଧ୍ୟତାମୂଳକ ରହିଛି। ଏହାସହ ତଳିଆ ଅଞ୍ଚଳର ଜଳ ନିଷ୍କାସନ ବ୍ୟବସ୍ଥା, ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ସହିତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକର ଅସ୍ଥାୟୀ ସହାୟତା କେନ୍ଦ୍ର ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଭୁବନେଶ୍ୱର କଟକରେ ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂ ଦୀର୍ଘକାଳୀନ ଭିତ୍ତିରେ ସମସ୍ୟାର ସମାଧାନ ପାଇଁ ଏକ ଯୁଗ୍ମ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟି କ୍ଷେତ୍ର ପରିଦର୍ଶନ ସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ଦେବ ବୋଲି ବୈଠକରୁ ଜଣାପଡ଼ିଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବିଭିନ୍ନ ବିଷୟର ପୁନଃ ଖାତା ଯାଞ୍ଚ ପାଇଁ ଆସନ୍ତା 11 ତାରିଖରୁ ପ୍ରକ୍ରିୟା ଆରମ୍ଭ ହେବ। ଏ ସଂକ୍ରାନ୍ତରେ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିଭଳି ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆସନ୍ତା 8 ତାରିଖରୁ ଫର୍ମ ପୂରଣ ହେବ ବୋଲି ସୂଚନା ମିଳିଛି। ପୁରୀ ସତ୍ୟବାଦୀସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ, ସହକାରୀ ଅଧ୍ୟାପକ ଏବଂ ସହାୟକ ଅଧ୍ୟାପକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିଲାଗି ଗତକାଲିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବରୁ ଉତ୍କଳ, ଫକୀରମୋହନ, ରମାଦେବୀ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସରକାର ଯୁବ ଖେଳାଳିମାନଙ୍କୁ ବିଭିନ୍ନ କ୍ରୀଡ଼ାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସମସ୍ତ ପ୍ରକାର ଅନୁକୂଳ ପରିବେଶ ଯୋଗାଇ ଦେବେ ବୋଲି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭୁବନେଶ୍ୱରସ୍ଥିତ ଓଡ଼ିଶା ବ୍ୟାଡମିଣ୍ଟନ ଏକାଡେମୀ ବୁଲି ଦେଖିବା ସହ ମନ୍ତ୍ରୀ ଶ୍ରୀ ସୁରଜ ସେଠାରେ ଥିବା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟସ୍ଥିତ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟଠାରେ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ମହାବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀମାନଙ୍କୁ ନେଇ ଗ୍ରୀଷ୍ମକାଳୀନ ଶୈକ୍ଷିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ ଏବଂ ମାନସିକ ବିକାଶକୁ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା। ଅନ୍ତର୍ଜାତୀୟ ନର୍ସିଂ ସପ୍ତାହ ଅବସରରେ ନବରଙ୍ଗପୁର ଜିଲ୍ଲାର ନର୍ସିଂ ମହାବିଦ୍ୟାଳୟ ପକ୍ଷରୁ ଶ୍ରୀରାମ ମନ୍ଦିର ଛକରୁ ପୁଲିସ୍ ପଡ଼ିଆ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶୋଭାଯାତ୍ରାରେ ନର୍ସିଂ ମହାବିଦ୍ୟାଳୟର କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମାଲକାନଗିରିଠାରେ ଗତକାଲି ସର୍ବାଧିକ ତାପମାତ୍ରା 39.4°C ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା, ପ୍ରାପ୍ତ ବୟସରେ ପଡ଼ିଯିବାର କାରଣ ଓ ନିରାକରଣ। ଆଲୋଚକ ଡାକ୍ତର ଧୀରେନ୍ଦ୍ରନାଥ ମହାରଣା।
2: ଅନ୍ୟମାନଙ୍କ ତୁଳନାରେ ବୟସ୍କ ଲୋକମାନଙ୍କର ପଡ଼ିଯିବାର ସମ୍ଭାବନା ବେଶୀ ଥାଏ। ସମୟ ସମୟରେ ପଡ଼ିଯିବା ଦ୍ୱାରା ଅତି ଶୋଚନୀୟ ଖଣ୍ଡିଆ ଓ ଗଭୀର କ୍ଷତମାନ ସୃଷ୍ଟି ହୋଇଥାଏ। ହାଡ଼ ଭାଙ୍ଗିଯାଇଥାଏ, ମସ୍ତିଷ୍କ ମଧ୍ୟରେ ରକ୍ତସ୍ରାବ ହୁଏ, ପେଟ ଭିତରର ବିଭିନ୍ନ ଅଙ୍ଗ ଯଥା ଯକୃତ ଓ ସ୍ପ୍ଲିନ୍ ଇତ୍ୟାଦିରେ କ୍ଷତ ହୋଇ ରକ୍ତସ୍ରାବ ହୋଇଥାଏ। ଏହି ରକ୍ତସ୍ରାବମାନ ଏତେ ଶୋଚନୀୟ ରୂପ ଧାରଣ କରେ ଯେ ଲୋକଟି ଅନେକ ସମୟରେ ମୃତ୍ୟୁମୁଖରେ ପଡ଼େ। ମୁଣ୍ଡବୁଲା ପ୍ରାପ୍ତ ବୟସର ଏକ ସାଧାରଣ ସମସ୍ୟା। ଏହା ସମୟ ସମୟରେ ଏତେ ଶୋଚନୀୟ ରୂପ ଧାରଣ କରେ ଯେ ଲୋକଟିକୁ ଚାଲିବା ମଧ୍ୟ କଷ୍ଟକର ହୋଇଥାଏ ଓ ତଳେ ପଡ଼ିଯିବାର ସମ୍ଭାବନା ଅଧିକ ଥାଏ। ସେହିପରି ସିଙ୍କୋପ ନାମକ ଏକ ସ୍ୱାସ୍ଥ୍ୟ ସମସ୍ୟା ବୟସ୍କ ଲୋକମାନଙ୍କଠାରେ ଅନେକ ପରିମାଣରେ ଦେଖାଯାଇଥାଏ। ଏହି ରୋଗର ଲକ୍ଷଣ ହେଉଛି ଖୁବ୍ ଅଳ୍ପ ସମୟ ପାଇଁ ଲୋକଟିର ଚେତା ବୁଡ଼ିଯାଇଥାଏ ଓ ସେ ତଳେ ପଡ଼ିଯାଇଥାଏ। ଅପସ୍ମାର ରୋଗ ବା ଏପିଲେପ୍ସି ତଳେ ପଡ଼ିଯିବାର ଆଉ ଏକ କାରଣ। ଅନେକ ପ୍ରକାରର ଅପସ୍ମାର ରୋଗ ରହିଛି। ପ୍ରାପ୍ତ ବୟସ୍କଙ୍କଠାରେ ଅପସ୍ମାର ଅଧିକ ପରିମାଣରେ ଦେଖାଯାଇଥାଏ। ମସ୍ତିଷ୍କକୁ ରକ୍ତ ସଞ୍ଚାଳନ କମିଯିବା ଓ ବ୍ରେନ୍ ଟ୍ୟୁମର ଇତ୍ୟାଦି ଅପସ୍ମାର ରୋଗର ମୁଖ୍ୟ କାରଣ। ଦୃଷ୍ଟିଶକ୍ତିରେ ଅସୁବିଧା ଯୋଗୁଁ ମଣିଷ ଅନେକ ସମୟରେ ତଳେ ପଡ଼ିଯାଇଥାଏ। ବୟସ ବଢ଼ିବା ସାଙ୍ଗକୁ ଅନେକ ଦୃଷ୍ଟିଜନିତ ଅସୁବିଧା ସୃଷ୍ଟି ହୋଇଥାଏ। ତନ୍ମଧ୍ୟରୁ ମୋତିଆବିନ୍ଦୁ ଏକ ଅତି ସାଧାରଣ ସମସ୍ୟା। ଏକ ପରିସଂଖ୍ୟାନରୁ ଜଣାପଡ଼ିଛି ଯେ ବୟସ ବଢ଼ିବା ସାଙ୍ଗକୁ ଲୋକଙ୍କଠାରେ ମୋତିଆବିନ୍ଦୁର ପରିମାଣ ବଢ଼ି ବଢ଼ି ଚାଲେ। ଏହି ମୋତିଆବିନ୍ଦୁର ଚିକିତ୍ସା ଅତି ସହଜ ସାଧ୍ୟ ହେଲେ ମଧ୍ୟ ଚିକିତ୍ସା କରାଇବାରେ ହେଳା ହେଲେ ଲୋକଟିର ଦୃଷ୍ଟିଶକ୍ତି ଗଭୀର ଭାବରେ ହ୍ରାସ ପାଇଥାଏ ଓ ତଳେ ପଡ଼ିଯିବାର ସମ୍ଭାବନା ଥାଏ। ଆଖିର ରେଟିନା ଓ ମାକୁଲାଠାରେ ବୟସଜନିତ କ୍ଷୀଣତା ବା ଡିଜେନେରେସନ୍ ପ୍ରାପ୍ତ ବୟସରେ ଦୃଷ୍ଟିଶକ୍ତି ହ୍ରାସର ଅନ୍ୟ କାରଣ। ବିଭିନ୍ନ ପ୍ରକାରର କାନର ରୋଗ ଯୋଗୁଁ ମଣିଷ ତଳେ ପଡ଼ିଯାଇପାରେ। ବିଭିନ୍ନ ମାଂସପେଶୀ ଓ ଗଣ୍ଠି ଦୁର୍ବଳତା ଯୋଗୁଁ ତଳେ ପଡ଼ିବେ।

0: ଦୁର୍ବଳତା ବା ସାର୍କୋପେନିଆ ବୟସ୍କମାନଙ୍କର ଆଉ ଏକ ସ୍ୱାସ୍ଥ୍ୟ ସମସ୍ୟା ଓ ତଳେ ପଡ଼ିଯିବାର କାରଣ, କାହିଁକି ନା ଅଣ୍ଟା ଓ ଆଣ୍ଠୁ ଇତ୍ୟାଦିର ମାଂସପେଶୀ ସବୁ ଦୁର୍ବଳ ହୋଇଯାଏ ଓ ତାର ପରିମାଣ କମିଯାଏ, ତେଣୁ ଲୋକଟି ତଳେ ପଡ଼ିଯିବାର ସମ୍ଭାବନା ଥାଏ। ସିଧା ହୋଇ ଠିଆ ହେବା ଓ ଭାରି ଜିନିଷ ଉଠାଇବା ତାଙ୍କ ପକ୍ଷରେ କଷ୍ଟକର ହୁଏ। ଅଣ୍ଟା ଓ ଗୋଡ଼ର ମାଂସପେଶୀ ଦୁର୍ବଳ ହେବା ଦ୍ୱାରା ଲୋକଟି ଚାଲିପାରେନି ଓ ଅନେକ ସମୟରେ ତଳେ ପଡ଼ିଯାଇଥାଏ। ଗାଧୁଆଘର ଓ ପାଇଖାନାରେ ତଳେ ପଡ଼ିଯିବା ଏକ ସାଧାରଣ ଘଟଣା। ଗାଧୁଆଘର ଓ ପାଇଖାନାକୁ ସେଥିପାଇଁ ଶୁଖିଲା ରଖିବା ଓ ଆଲୋକିତ ରଖିବା ଅତ୍ୟନ୍ତ ଜରୁରୀ। ବୟସ୍କ ଲୋକମାନେ ବ୍ୟବହାର କରୁଥିବା ଗାଧୁଆଘର ଓ ପାଇଖାନା ଖୋଲା ରଖିବା ଉଚିତ ଓ କାନ୍ଥର ଭିତର ପଟେ ରେଲିଂ ରହିବା ଉଚିତ। ଚାଲିବା ସମୟରେ ମାଂସପେଶୀ ଗୁଡ଼ିକ ଫ୍ରି ହୋଇନଥାଏ ଏବଂ ତାହା ଫିଟେ ନାହିଁ, ଯାହାଦ୍ୱାରା କି ତଳେ ପଡ଼ିଯିବାର ସମ୍ଭାବନା ରହିଥାଏ। ପାର୍କିନସନିଜିମ୍ ନାମକ ଏକ ରୋଗ ପ୍ରାପ୍ତ ବୟସରେ ଅତି ସାଧାରଣ ଭାବରେ ଦେଖାଯାଇଥାଏ। ଏହି ରୋଗରେ ରୋଗୀ ଆଗକୁ ନଇ ପଡ଼େ ଏବଂ ଧୀରେ ଧୀରେ ଚାଲେ ଓ ହାତ ଗୋଡ଼ ଥରା ହୋଇଥାଏ, ଯାହାଦ୍ୱାରା ପଡ଼ିଯିବାର ସମ୍ଭାବନା ଅଧିକ ଥାଏ। ଛାତି ହେଉ ବା ପେଟ ହେଉ କିମ୍ବା ବଡ଼ ବଡ଼ ଗଣ୍ଠି ଭିତରେ ଅନେକ ସମୟରେ ରକ୍ତସ୍ରାବ ହୋଇଥାଏ। ଏହିସବୁ ଅତ୍ୟନ୍ତ ଶୋଚନୀୟ ଘଟଣା ଓ ସେଗୁଡ଼ାକ ତୁରନ୍ତ ଚିକିତ୍ସା ନକଲେ ରୋଗୀ ଅନେକ ସମୟରେ ମୃତ୍ୟୁମୁଖରେ ପଡ଼ିଥାନ୍ତି। ପ୍ରତ୍ୟେକ ଘରେ ବୟସ୍କ ବ୍ୟକ୍ତିମାନେ ଥିଲେ ସେମାନଙ୍କର ଏହିସବୁ ପଡ଼ିଯିବାର କାରଣ ସବୁ ଆଲୋଚନା କରି ତାର ବିଧି ବ୍ୟବସ୍ଥା ବା ଚିକିତ୍ସା କଲେ ପଡ଼ିଯିବା ବା କ୍ଷତ ହେବାର ସଂଖ୍ୟା ପରିମାଣ କମିଯାଇଥାଏ।
1: ଆମର ଶାସ୍ତ୍ରରେ ଶୁଣିଥିଲେ ଆଲୋଚନା ପ୍ରାପ୍ତ ବୟସରେ ପଡ଼ିଯିବାର କାରଣ ଓ ନିରାକରଣ। ଆଲୋଚକ ଥିଲେ ଡାକ୍ତର ଧୀରେନ୍ଦ୍ରନାଥ ମହାରଣା। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ। ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଲ୍ 2026 ସଂସଦରେ ଆଗତ ସମ୍ପର୍କିତ ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଭିଏତନାମ ରାଷ୍ଟ୍ରପତିଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଜି ନୂଆଦିଲ୍ଲୀରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ବିଧାନସଭା ନିର୍ବାଚନଗୁଡ଼ିକରେ ବିଜେପିର ବିଜୟ ଲାଗି ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ଆମେରିକା ରାଷ୍ଟ୍ରପତି। ପଶ୍ଚିମବଙ୍ଗ ଆସାମ ବିଧାନସଭା ନିର୍ବାଚନ ପରେ ନୂତନ ସରକାର ଗଠନ ନେଇ ପ୍ରକାଶ ପାଇଲା ତତ୍ପରତା। ଏବଂ ଆଇପିଏଲ୍ କ୍ରିକେଟର ଗତକାଲିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ 8 wicketରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗସ୍। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଲ୍ 2026 ସଂସଦରେ ଆଗତ ସମ୍ପର୍କିତ ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି। ଗତକାଲି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ଆଇନ 1956କୁ ସଂଶୋଧନ କରିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ବ୍ୟତୀତ ବର୍ତ୍ତମାନ ବିଚାରପତିଙ୍କ ସଂଖ୍ୟା 33-37କୁ ବୃଦ୍ଧି କରାଯାଇପାରିବ। ଏତଦ୍ବ୍ୟତୀତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ଗତକାଲି ମୋଟ 23,437 କୋଟି ଟଙ୍କା ବ୍ୟୟ ଅଟକଳର ରେଳ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦେଶରେ କପା ଉତ୍ପାଦନ ମିଶନ କପାସ କ୍ରାନ୍ତିକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି। ଦେଶରେ କପା ଚାଷୀଙ୍କ ଉନ୍ନତି ତଥା ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ ନେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ 5,669 କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ଏହି ପଦକ୍ଷେପ ଦ୍ୱାରା 32 ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ। ଶ୍ରୀ ବୈଷ୍ଣବ କହିଛନ୍ତି, ସରକାରଙ୍କ 5F ଦୃଷ୍ଟିକୋଣ ଆଧାରରେ ଏହି ମିଶନ ପ୍ରସ୍ତୁତ କରାଯାଇଛି। ଫସଲ ଉତ୍ପାଦନ କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ବହୁଳ ଉପଯୋଗକୁ ଏହି ମିଶନ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ରୋଗ ଏବଂ କୀଟପତଙ୍ଗ ପ୍ରତିରୋଧକ ଉଚ୍ଚ ଅମଳକ୍ଷମ ବିହନ ବିକଶିତ କରିବାରେ ସହାୟକ ହେବ ବୋଲି ଶ୍ରୀ ବୈଷ୍ଣବ ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ଭିଏତନାମ ରାଷ୍ଟ୍ରପତି ତୋ ଲାମ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଉଭୟ ନେତା ଦ୍ୱିପକ୍ଷୀୟ ସମ୍ପର୍କ ସମେତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଆଞ୍ଚଳିକ ତଥା ବୈଶ୍ୱିକ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବେ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଭିଏତନାମ ରାଷ୍ଟ୍ରପତି ଏକ 3-ଦିନିଆ ଭାରତ ଗସ୍ତରେ ଆସି ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ ଜଣାଇଥିଲେ। ଭିଏତନାମ ରାଷ୍ଟ୍ରପତିଙ୍କ ସହିତ ବିଭିନ୍ନ ବିଭାଗର ମନ୍ତ୍ରୀ अधिकारी तथा वरिष्ठ अधिकारी को नेई एक उच्चस्तरीय प्रतिनिधि दल भारत गस्तरे आसछन्ते। यतद्व्यतीत भियतनाम व्यावसायिक नेतृत्व

0: ଙ୍କର ଏକ ପ୍ରତିନିଧି ଦଳ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଗତ ଏପ୍ରିଲ ମାସରେ ଭିଏତନାମର ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ ତୋଲାମଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଆମ ସମ୍ବାଦଦାତାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଭିଏତନାମ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତି ଭବନଠାରେ ଆନୁଷ୍ଠାନିକ ସ୍ୱାଗତ କରାଯିବ। ପରେ ସେ ରାଜଘାଟ ଯାଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଆଜି ପ୍ରଧାନମନ୍ତ୍ରୀଙ୍କ ସହିତ ତାଙ୍କର ବୈଠକ ପରେ ଦୁଇ ଦେଶ ମଧ୍ୟରେ ବିବିଧ କ୍ଷେତ୍ରରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଏତଦ୍ବ୍ୟତୀତ ଭିଏତନାମ ରାଷ୍ଟ୍ରପତି ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ତୋ ଲାମଙ୍କର ଏହି ଗସ୍ତ ଅବସରରେ ସେ ଆଜି ବିଶ୍ୱବ୍ୟାପାର ସମ୍ପର୍କିତ ଭାରତୀୟ ପରିଷଦ ଦ୍ୱାରା ଆୟୋଜିତ 56ତମ ସାପ୍ରୁ ହାଉସ୍ ବକ୍ତୃତା ପ୍ରଦାନ କରିବେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଭିଏତନାମର ରାଷ୍ଟ୍ରପତି ତୋ ଲାମଙ୍କୁ ଗତକାଲି ନୂଆଦିଲ୍ଲୀରେ ସାକ୍ଷାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଦୁଇ ଦେଶ ମଧ୍ୟରେ ବିବିଧ କ୍ଷେତ୍ରରେ ଜାରି ରହିଥିବା ସମନ୍ୱିତ ରଣନୀତିକ ଭାଗିଦାରୀକୁ କିଭଳି ଅଧିକ ସଶକ୍ତ କରାଯାଇପାରିବ ସେ ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିଛନ୍ତି। ଭିଏତନାମ ରାଷ୍ଟ୍ରପତି ତାଙ୍କର ସମ୍ପ୍ରତି ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସାକ୍ଷାତ କରିବା ସହିତ ଦୁଇ ଦେଶର ସମ୍ପର୍କକୁ କିଭଳି ଅଧିକ ସଶକ୍ତ କରାଯାଇପାରିବ ସେ ଦିଗରେ ମିଳିତ ପ୍ରୟାସ କରିବା ଲାଗି ଆଗ୍ରହୀ ବୋଲି ମନ୍ତ୍ରଣାଳୟ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ଭାରତରେ ଅନୁଷ୍ଠିତ ବିଧାନସଭା ନିର୍ବାଚନଗୁଡ଼ିକରେ ବିଜେପିର ବିଜୟ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ହ୍ୱାଇଟ୍ ହାଉସ୍ ମୁଖପାତ୍ର କୁସ୍ ଦେଶାଇ କହିଛନ୍ତି, 294 ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି 206 ସିଟ୍ରେ ବିଜୟୀ ହୋଇ ଏକ ଐତିହାସିକ ବିଜୟ ହାସଲ କରିଛି। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ମାତ୍ର 80 ସିଟ୍ ପାଇବାରେ ସକ୍ଷମ ହୋଇଛି। ସେହିଭଳି ଆସାମରେ ବିଜେପି ତୃତୀୟ ଥର ଲାଗି କ୍ଷମତା ହାସଲ କରିଥିବାବେଳେ ପୁଡୁଚେରୀରେ ଏନ୍ଡିଏ ମୋଟ 30 ଆସନରେ ବିଜୟୀ ହୋଇ ସଂଖ୍ୟାଗରିଷ୍ଠତା ହାସଲ କରିଛି। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ନୂତନ ସରକାର ଗଠନ ନେଇ ତତ୍ପରତା ପ୍ରକାଶ ପାଇଛି। ସ୍ପଷ୍ଟ ବହୁମତ ହାସଲ କରିଥିବା ବିଜେପି ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶପଥ ଗ୍ରହଣ ସମାରୋହ ପାଇଁ ଦଳ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା 9 ଶନିବାର ଦିନ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ନୂତନ ସରକାର ସେଠାରେ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ତଥା ଅନ୍ୟ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ। ଇତିମଧ୍ୟରେ ପଶ୍ଚିମବଙ୍ଗ ବିଧାୟକ ଦଳ ନେତା ନିର୍ବାଚନ ପାଇଁ ବିଜେପି ପକ୍ଷରୁ କେନ୍ଦ୍ରୀୟ ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ପଶ୍ଚିମବଙ୍ଗରେ ଦଳର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେଠାରେ କେନ୍ଦ୍ରୀୟ ସହ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରିବେ। ଅନ୍ୟପକ୍ଷରେ ଆସାମରେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂହ ସାଇନି ସେଠାରେ କେନ୍ଦ୍ରୀୟ ସହ ପର୍ଯ୍ୟବେକ୍ଷକ ଭାବେ ମନୋନୀତ ହୋଇଛନ୍ତି। ବିଜେପି ସଂସଦୀୟ ବୋର୍ଡ ବୈଠକରେ ଏହି ନେତାମାନଙ୍କ ନାମକୁ ଅନୁମୋଦନ କରାଯାଇଛି। ସଂଯୁକ୍ତ ଆରବ ଏମିରେଟ୍ସର ଫୁଜାଇରାଠାରେ ଇରାନ ଦ୍ୱାରା ହୋଇଥିବା ଆକ୍ରମଣ ଘଟଣାରେ 3 ଭାରତୀୟ ନାଗରିକଙ୍କ ଆହତ ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ଼ ନିନ୍ଦା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସାଧାରଣ ନାଗରିକ ଏବଂ ଭିତ୍ତିଭୂମିକୁ ଲକ୍ଷ୍ୟ କରି ଆକ୍ରମଣ କଦାପି ଗ୍ରହଣୀୟ ନୁହେଁ। କେବଳ କଥାବାର୍ତ୍ତା ଓ କୂଟନୀତି ମାଧ୍ୟମରେ ସମସ୍ତ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପ୍ରତି ଭାରତର ସମର୍ଥନକୁ ପ୍ରଧାନମନ୍ତ୍ରୀ ଦୋହରାଇବା ସହିତ ସଂଯୁକ୍ତ ଆରବ ଏମିରେଟ୍ ସହିତ ଭାରତ ଦୃଢ଼ ଭାବେ ଛିଡ଼ା ହୋଇଛି ବୋଲି ମତବ୍ୟକ୍ତ କରିଛନ୍ତି। ହର୍ମୁଜ୍ ପ୍ରଣାଳୀ ଦେଇ ସୁରକ୍ଷିତ ତଥା ବାଧାମୁକ୍ତ ଜାହାଜ ଚଳାଚଳ ଦ୍ୱାରା ଆଞ୍ଚଳିକ ଶାନ୍ତି ସ୍ଥିରତା ବଜାୟ ରହିବା ସହିତ ବିଶ୍ୱସ୍ତରରେ ଶକ୍ତି ସୁରକ୍ଷା ସୁନିଶ୍ଚିତ ହୋଇପାରିବ ବୋଲି ଶ୍ରୀ ମୋଦି କହିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ ଉପରେ ଇରାନର ଏହି ଆକ୍ରମଣକୁ ଜାପାନ, ଆୟାରଲାଣ୍ଡ, ଅଷ୍ଟ୍ରିଆ, ସାଉଦି ଆରବ ଓ ଜୋର୍ଡାନ୍ ସମେତ ବହୁ ଦେଶ ନିନ୍ଦା କରିଛନ୍ତି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ବୈଦ୍ୟୁତିକ ଯାନ କିଣିବା ଲାଗି ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି। ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଅଟୋ ସମ୍ମିଳନୀ ଓ ପୁରସ୍କାର ପ୍ରଦାନ ଉତ୍ସବରେ ଯୋଗଦେଇ ସେ ଏହା କହିଛନ୍ତି। ଶ୍ରୀ ଗଡ଼କରୀ କହିଛନ୍ତି, ଜୀବାଶ୍ମ ଇନ୍ଧନର ବିକଳ୍ପ ଏବଂ ଏହାର ପ୍ରୋତ୍ସାହନ ଦିଗରେ ଏକ ସମନ୍ୱିତ ଗବେଷଣା ଜାରି ରହିଛି। ଏ କ୍ଷେତ୍ରରେ କୃଷକମାନଙ୍କର ଭୂମିକା ଉପରେ ଗୁରୁତ୍ୱାରୋପ କରି ସେ କହିଛନ୍ତି, ଏଥିଲାଗି ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ଗବେଷଣା ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ମଦନୀତି ଦୁର୍ନୀତି ମାମଲାରେ ନିମ୍ନ ଅଦାଲତ ରାୟ ବିରୁଦ୍ଧରେ ସିବିଆଇ ଦାଖଲ କରିଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ପ୍ରତିପକ୍ଷଙ୍କ ପାଇଁ ଆମିକସ୍ କ୍ୟୁରି ନିଯୁକ୍ତ କରିବା ପାଇଁ ଘୋଷଣା କରିଛନ୍ତି। ଆପ୍ ନେତା ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ ଏବଂ ଦୁର୍ଗେଶ ପାଠକଙ୍କ ପାଇଁ ବରିଷ୍ଠ ଆଇନଜୀବୀଙ୍କୁ ଦିଲ୍ଲୀ ହାଇକୋର୍ଟ ଏହି ଦାୟିତ୍ୱ ଅର୍ପଣ ନେଇ ପ୍ରସ୍ତାବ ଦେଇଛନ୍ତି। ବିଚାରପତି ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତ ଶର୍ମା ଏହି ମାମଲାରୁ ଓହରିଯିବାକୁ ଅଗ୍ରାହ୍ୟ କରିବା ପରେ ଆପ୍ ନେତାମାନେ କୋର୍ଟ ଶୁଣାଣିକୁ ବର୍ଜନ କରିଛନ୍ତି। ଏହି ମାମଲାର ଶୁଣାଣି ଜଷ୍ଟିସ୍ ଶର୍ମା ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। କ୍ରିକେଟ୍। ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ୱିକେଟ୍ରେ ପରାସ୍ତ କରିଛି। ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 155 ରନ୍ କରିଥିଲା। ଦଳ ପକ୍ଷରୁ ସମୀର ରିଜ୍ବି ଅପରାଜିତ 40 ରନ୍ କରିବା ସହିତ ତ୍ରିଷ୍ଟାନ୍ ଷ୍ଟପ୍ସ 38 ରନ୍ କରିଥିଲେ। ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ନୁର୍ ଅହମ୍ମଦ 2 ୱିକେଟ୍ ଅକ୍ତିଆର କରିଛନ୍ତି। 156 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଚେନ୍ନାଇ ସୁପର କିଙ୍ଗସ୍ 17 ଓଭର ଓ 3 ବଲ୍ରେ 2 ୱିକେଟ୍ ହରାଇ 159 ରନ୍ କରିଥିଲା। ଦଳ ପକ୍ଷରୁ ସଞ୍ଜୁ ସାମସନ୍ ଅପରାଜିତ 87 ରନ୍ କରିବା ସହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆଜିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗସ୍ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଲ୍ 2026 ସଂସଦରେ ଆଗତ ସମ୍ପର୍କିତ ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଭିଏତନାମ ରାଷ୍ଟ୍ରପତିଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଜି ନୂଆଦିଲ୍ଲୀରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ବିଧାନସଭା ନିର୍ବାଚନଗୁଡ଼ିକରେ ବିଜେପିର ବିଜୟ ଲାଗି ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟର ଗତକାଲିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ୱିକେଟ୍ରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗସ୍। ସମ୍ବାଦ ଶେଷ ହେଲା।
1: ଶ୍ରୋତା, ଯେତେବେଳେ ପର୍ଯ୍ୟନ୍ତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ। ଆଜିର ବିଷୟ ରହିଛି ଖରାଦିନେ ସ୍ୱଚ୍ଛ ସୁପରଭାଇଜରଙ୍କ ସ୍ୱଚ୍ଛତା ପରିଚାଳନା ସମ୍ପର୍କରେ ଆଲୋଚନା କରିଛନ୍ତି ସ୍ୱଚ୍ଛ ସୁପରଭାଇଜର ୱାର୍ଡ ନମ୍ବର 17 ରାଉରକେଲାର ଛାୟାରାଣୀ ପ୍ରଧାନ। କାର୍ଯ୍ୟକ୍ରମର ପ୍ରଯୋଜନରେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସୁଚିସ୍ମିତା ପ୍ରଧାନ।
2: ଚିନ୍ମୟ ବିଦ୍ୟାଳୟ ଇଂରାଜୀ ମାଧ୍ୟମ ଛେଣ୍ଡ ରାଉରକେଲା ସ୍ୱତନ୍ତ୍ର ଆଦର୍ଶ, ସ୍ୱତନ୍ତ୍ର ଚିନ୍ତାଧାରା ଓ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରୁଥିବା ଏକ ଅନନ୍ୟ ଶିକ୍ଷାନୁଷ୍ଠାନ। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ICSE ବୋର୍ଡ ସ୍ୱୀକୃତିପ୍ରାପ୍ତ, 34ତମ ବର୍ଷରେ ପଦାର୍ପଣ କରିଥିବା, ଉତ୍ତମ ମଣିଷ ଗଢ଼ୁଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ, ଯେଉଁଠି ସର୍ବାଙ୍ଗୀନ ଶିକ୍ଷା, ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। 100% ପାସ୍ ହାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା, ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ KG ଶ୍ରେଣୀରୁ 9ମ ଶ୍ରେଣୀ ଏବଂ ବିଶେଷ ଭାବରେ 11ଦଶ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା, ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି, ତାହେଲେ ଆଉ ଡେରି କାହିଁକି? KGରୁ 9ମ ଓ 11ଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00-11:00। ମୋବାଇଲ୍ ନମ୍ବର 7873819988 ଏବଂ 9437109907। ଆଉ ଥରେ କହିଦେଉଛି ମୋବାଇଲ୍ ନମ୍ବର 7873819988 ଏବଂ 9437109907। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।

ଶ୍ରୋତାବନ୍ଧୁ, ସବୁଜ ବନାନୀ ଭରା ପ୍ରାକୃତିକ ପରିବେଶ ସବୁବେଳେ ବିମୋହିତ କରିଥାଏ। ମାତ୍ର ଜଙ୍ଗଲ ନଷ୍ଟ, ପ୍ରଦୂଷିତ ଧୂଆଁ ଭଳି ବିଭିନ୍ନ କାରଣ ଯୋଗୁଁ ଆମର ଏହି ପରିବେଶ ବିଗିଡ଼ିବାରେ ଲାଗିଛି, ଯାହାଫଳରେ ଋତୁଚକ୍ର ପ୍ରଭାବିତ ହେଉଛି। ଜଳବାୟୁରେ ବ୍ୟତିକ୍ରମ ଦେଖାଦେଉଛି। ତାପମାତ୍ରା ବୃଦ୍ଧି, ବର୍ଷାଭାବ, ଅସ୍ୱାଭାବିକ ବର୍ଷା ଭଳି ସମସ୍ୟା ଦେଖାଦେବା ସହ ତଜ୍ଜନିତ ବିଭିନ୍ନ ସମସ୍ୟା ଦେଖାଦେଉଛି, ଯେଉଁଥିପାଇଁ ଆମକୁ ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏସବୁରୁ ରକ୍ଷା ପାଇବାକୁ ହେଲେ ପରିବେଶ ସନ୍ତୁଳନ ନିହାତି ଜରୁରୀ, ଆଉ ଏଥିପାଇଁ ଆମକୁ ହିଁ ସଚେତନ ହେବାର ଅଛି। ବେଶିରୁ ବେଶି ବୃକ୍ଷରୋପଣ କରି ତାର ଯତ୍ନ ନେବା ସହିତ ପରିବେଶ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାର ଅଛି। ପରିବେଶ ପ୍ରଦୂଷଣ କମ୍ କରିପାରିଲେ ସବୁଜିମାମୟ ପରିବେଶ ସୃଷ୍ଟି ଓ ସୁରକ୍ଷା ଏବଂ ସ୍ୱଚ୍ଛ ପରିବେଶ ପ୍ରତି ଯତ୍ନବାନ ହୋଇପାରିଲେ ସନ୍ତୁଳିତ ହୋଇ ରହିପାରିବ ଆମର ପରିବେଶ, ଏବଂ ଆମେ ବି ଅତିବାହିତ କରିପାରିବା ସ୍ୱାସ୍ଥ୍ୟକର ଜୀବନ।

0: କି କାମ କରିବାକୁ ପଡ଼ିଥାଏ। ତେ ମ୍ୟାଡ଼ାମ ଏଇଠି କହିବେ, ଏବେ ତ ଖରାଦିନ, ଏଇ ଖରାଦିନେ ଆପଣଙ୍କ ଅଞ୍ଚଳରେ ସ୍ୱଚ୍ଛତା ପରିଚାଳନା କାର୍ଯ୍ୟ, ବିଶେଷ କରି ଅଲଗା ଅଲଗା ଅଳିଆ ସଂଗ୍ରହ, ବର୍ଜ୍ୟବସ୍ତୁ ପରିଚାଳନା କେମିତି କ'ଣ କରୁଛନ୍ତି?
1: ଦେଖନ୍ତୁ, ସବୁଦିନ ତ ଆମେ ସେଇ ସମାନ କାମ କରିଥାଉ, ତେଣୁ ଖରାଦିନେ ହେଉ କି ବର୍ଷାଦିନ କି ଶୀତଦିନ, ସବୁଦିନ ଭଳି ଆମକୁ ସେଇ ସମାନ କାର୍ଯ୍ୟ କରିବାକୁ ପଡ଼ିଥାଏ। ତେବେ ଅନ୍ୟ ଦିନ ଅପେକ୍ଷା ଏଇ ଖରାଦିନେ କାମକୁ ଆମକୁ ଟିକେ ଶୀଘ୍ର ଯିବାକୁ ହେଉଛି ଏବଂ କାର୍ଯ୍ୟସ୍ଥଳୀରେ ଟିକେ ଶୀଘ୍ର ପହଞ୍ଚିବାକୁ ପଡ଼ୁଛି, ଆଉ ଦିନ 11 ଭିତରେ କାମ ସାରିବାକୁ ପଡ଼ୁଛି। ତେଣୁ ଖରାଦିନେ ଆମ ଅଞ୍ଚଳରେ ସ୍ୱଚ୍ଛତା କାର୍ଯ୍ୟ, ଅଲଗା ଅଲଗା ଅଳିଆ ସଂଗ୍ରହ, ବର୍ଜ୍ୟବସ୍ତୁ ପରିଚାଳନା ଆଦି କାମ ଅନ୍ୟ ଦିନଗୁଡ଼ିକରେ ଆମେ ଯେମିତି କରିଥାଉ ସେହିଭଳି କରୁଛୁ। ଖରାଦିନେ ଆମ ଅଞ୍ଚଳର ବର୍ଜ୍ୟବସ୍ତୁ ସଂଗ୍ରହ କରିବା, ନାଳ ନର୍ଦ୍ଦମାର ସଫାସଫି କରାଇବା, ସେଥିରେ ତେଲ ପକାଇବା ସହିତ ସ୍ୱଚ୍ଛତା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେଉଛୁ।
0: ତେବେ ଆପଣ ଯେମିତି କହିଲେ, ଏଇ ଖରାଦିନେ କିଭଳି ଭାବରେ ଆପଣ ଅଲଗା ଅଲଗା ଅଳିଆ ସଂଗ୍ରହ କରୁଛନ୍ତି, ବର୍ଜ୍ୟବସ୍ତୁ ପରିଚାଳନା କେମିତି କ'ଣ କରୁଛନ୍ତି, ଖରାଦିନେ ଆପଣ କାର୍ଯ୍ୟକ୍ଷେତ୍ରକୁ ଯିବାବେଳେ ଏବଂ କାର୍ଯ୍ୟକ୍ଷେତ୍ରରେ ସ୍ୱଚ୍ଛତା କାର୍ଯ୍ୟ ପରିଚାଳନା କରିବା ସମୟରେ ଖରାତାତି ଓ ତଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ କେମିତି କ'ଣ ସଚେତନ ଥାଆନ୍ତି? ଖରାଦିନେ ସ୍ୱଚ୍ଛତା କାର୍ଯ୍ୟ କରିବାବେଳେ କି କି ସତର୍କତା ସାବଧାନତା ଅବଲମ୍ବନ କରିଥାନ୍ତି, ବିଶେଷ କରି ପୋଷାକ ପରିଧାନ ପ୍ରତି କେମିତି କ'ଣ ସଚେତନ ଥାଆନ୍ତି, ପାଣି ବୋତଲ, ଛତା, ଚଷମା ଆଦି ସାଙ୍ଗରେ ନେଇଥାନ୍ତି କି?
1: ନିଶ୍ଚିତ ଭାବରେ ଖରାଦିନେ କାର୍ଯ୍ୟକ୍ଷେତ୍ରକୁ ଯିବାବେଳେ ଏବଂ କାର୍ଯ୍ୟକ୍ଷେତ୍ରରେ ସ୍ୱଚ୍ଛତା କାର୍ଯ୍ୟ ପରିଚାଳନା କରିବା ସମୟରେ ଖରାତାତି ଓ ତଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ ଆମେ ସଚେତନ ଥାଉ, କାରଣ ଆମେ ଜାଣନ୍ତି ସଚେତନତା ସାବଧାନତା ହିଁ ଆମକୁ ବିଭିନ୍ନ ସମସ୍ୟାରୁ ରକ୍ଷା କରିଥାଏ। ତେଣୁ ଖରାଦିନେ ସ୍ୱଚ୍ଛତା କାର୍ଯ୍ୟ କରିବା ବେଳେ ଖରାତାତି ଓ ଅନ୍ୟାନ୍ୟ ଅସୁବିଧାରୁ ରକ୍ଷା ପାଇବା ପାଇଁ ଆମେ ସେହି ଅନୁସାରେ ସତର୍କତା ସାବଧାନତା ଅବଲମ୍ବନ କରିଥାଉ, ବିଶେଷ କରି ନିଜର ପୋଷାକ ପରିଧାନ ପ୍ରତି ଦୃଷ୍ଟି ଦେଇଥାଉ, ଛତା, ଜୋତା, ଚଷମା ଆଦି ବ୍ୟବହାର କରିଥାଉ ଏବଂ ସାଙ୍ଗରେ ପାଣି ବୋତଲ ବି ନେଇଥାଉ। ଛତା ନଥିଲେ ଷ୍ଟଲ୍ କିମ୍ବା ଗାମୁଛା ମୁଣ୍ଡରେ ଦେଇଥାଉ। କାମ କରିବା ସମୟରେ ଯଦି ସେମିତି କିଛି ଅସୁବିଧା ଅନୁଭୂତ ହୁଏ ତାହେଲେ କୌଣସି ଛାଇ ଜାଗାରେ କିମ୍ବା ଗଛ ଛାଇରେ ଟିକେ ବିଶ୍ରାମ ନେଇଥାଉ, ପାଣି ପିଇଥାଉ। ଆମେ ଯେହେତୁ ଖରାତାତିରୁ ରକ୍ଷା ପାଇବା ପାଇଁ ସତର୍କ ଥାଉ ସେଥିପାଇଁ ଆମର ସେମିତି କିଛି ଅସୁବିଧା ହୁଏନି, ଆଉ ସେମିତି ବି ଦିନ 11 ସୁଦ୍ଧା ଆମର କାମ ସରିଯାଇଥାଏ, ଆଉ କାମ ସାରିଦେଇ ଶୀଘ୍ର ଘରକୁ ଫେରିଆସୁ।
0: ତେବେ ଆପଣ ଏଇ ଖରାଦିନେ ସତର୍କତା ସାବଧାନତା ଅବଲମ୍ବନ କରିଥିବାରୁ ଆପଣଙ୍କୁ ବିଶେଷ ଭାବରେ ଏଇ ଖରାତାତିରୁ ନିଜକୁ ରକ୍ଷା କରିପାରିଥାନ୍ତି। ବର୍ତ୍ତମାନ କହିବେ, ଆପଣ ଆପଣଙ୍କ ଅଞ୍ଚଳରେ ସ୍ୱଚ୍ଛତା କାର୍ଯ୍ୟ କରିବା ବେଳେ ଖରାଦିନେ ଲୋକମାନେ କି କି ସତର୍କତା ସାବଧାନତା ଅବଲମ୍ବନ କରିବା ଦରକାର, ଏ ବିଷୟରେ ଲୋକଙ୍କୁ ଆପଣ କେମିତି କ'ଣ ସଚେତନ କରିଥାନ୍ତି?
1: ଠିକ୍ ପ୍ରଶ୍ନ ପଚାରିଲେ। ଖରାଦିନେ ଦେଖାଯାଉଥିବା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା, ବିଶେଷ କରି ଅଂଶୁଘାତ ଆଦିରୁ ରକ୍ଷା ପାଇବା ପାଇଁ ସରକାରଙ୍କ ପକ୍ଷରୁ ଖବରକାଗଜ, TV, ରେଡ଼ିଓ ଭଳି ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ସଚେତନ କରାଯାଉଛି। ଆଉ ଆମେ ବି ଆମ ଅଞ୍ଚଳରେ ସ୍ୱଚ୍ଛତା କାର୍ଯ୍ୟ କରିବା ବେଳେ ଖରାଦିନେ ଲୋକମାନେ କି କି ସତର୍କତା ସାବଧାନତା ଅବଲମ୍ବନ କରିବା ଦରକାର ସେ ବିଷୟରେ ଲୋକମାନଙ୍କୁ ସଚେତନ କରିଥାଉ। ଯେମିତିକି ନିହାତି ଦରକାର ନଥିଲେ ଖରାରେ ବାହାରକୁ ବାହାରନ୍ତୁ ନାହିଁ, ଯାହା ବି କାମ ଅଛି ଦିନ 11 ଭିତରେ ସାରିଦେବାକୁ ଚେଷ୍ଟା କରନ୍ତୁ। ବାହାରକୁ ଯିବାବେଳେ ଛତା, ଚଷମା ଓ ଜୋତା ବ୍ୟବହାର କରନ୍ତୁ, ଧଳା ଓ ଢିଲା ପୋଷାକ ପିନ୍ଧନ୍ତୁ, ସାଙ୍ଗରେ ପାଣି ବୋତଲ ନିଶ୍ଚୟ ନିଅନ୍ତୁ, ଥକା ଲାଗିଲେ ଛାଇରେ ବିଶ୍ରାମ ନିଅନ୍ତୁ, ପଇଡ଼ ପାଣି, ତୋରାଣି, ଘୋଳ ଦହି ଇତ୍ୟାଦି ପିଅନ୍ତୁ, ତରଭୁଜ, କାକୁଡ଼ି ଆଦି ଜଳୀୟ ଜାତୀୟ ଫଳମୂଳ ଖାଆନ୍ତୁ। ଖରା କି ଅଂଶୁଘାତ ଜନିତ କିଛି ଅସୁସ୍ଥତା ଅନୁଭବ କଲେ ଯଥାଶୀଘ୍ର ନିକଟସ୍ଥ ଆଶାକର୍ମୀ କିମ୍ବା ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଏହିଭଳି ଆମେ ସଚେତନ କରାଇଥାଉ, ଆଉ ଲୋକମାନେ ବି ଏସବୁକୁ ନେଇ ଯଥେଷ୍ଟ ସଚେତନ ଅଛନ୍ତି।
0: ତେବେ ମ୍ୟାଡ଼ାମ ଆପଣ କହିଲେ ଖରାଦିନେ ଲୋକମାନେ ସତର୍କତା ସାବଧାନତା ଅବଲମ୍ବନ କରିବା ଦରକାର, ଏ ବିଷୟରେ ଆପଣ କେମିତି କ'ଣ ଲୋକମାନଙ୍କୁ ସଚେତନ କରିଥାନ୍ତି? ମ୍ୟାଡ଼ାମ ଏବେ କହିବେ,

0: ସ୍ୱଚ୍ଛତା ଏବଂ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ସମ୍ପର୍କରେ ଆପଣଙ୍କ ଅଞ୍ଚଳର ଲୋକଙ୍କୁ ଆପଣ କେମିତି କ'ଣ ବୁଝେଇଥାନ୍ତି ଏବଂ ଏହାକୁ ନେଇ ଜନସାଧାରଣ ଏବେ କେତେ ସଚେତନ ହେଲେଣି?
1: ସ୍ୱାସ୍ଥ୍ୟକର ଜୀବନ ଅତିବାହିତ କରିବା ପାଇଁ ସ୍ୱଚ୍ଛତା ନିହାତି ଜରୁରୀ, ଏ କଥା ଆମେ ଜାଣନ୍ତି। ସେଥିପାଇଁ ଆମେ ଆମର ନିତିଦିନିଆ ଜୀବନରେ ସ୍ୱଚ୍ଛତା ପରିଷ୍କାର ପରିଚ୍ଛନ୍ନତାକୁ ଗୁରୁତ୍ୱ ଦେଇଥାନ୍ତି। ନିଜର ବ୍ୟକ୍ତିଗତ ସ୍ୱଚ୍ଛତା, ପୋଷାକ ପରିଧାନର ସ୍ୱଚ୍ଛତା, ଖାଦ୍ୟପେୟ ପ୍ରସ୍ତୁତି, ଗ୍ରହଣ ଆହରଣ ଆଦିରେ ସ୍ୱଚ୍ଛତା, ଘରଦ୍ୱାରର ସ୍ୱଚ୍ଛତା ଆଦିକୁ ଧ୍ୟାନ ଦେଇଥାନ୍ତି। ସବୁଥିରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇଥାନ୍ତି। ତେଣୁ ସ୍ୱଚ୍ଛତାକୁ ନେଇ ଆମେ ଆଗରୁ ସଚେତନ ଅଛନ୍ତି, ମାତ୍ର ଏହି ସଚେତନତା ଯଥେଷ୍ଟ ନଥିଲା। କିନ୍ତୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହେବା ପରେ ଏବଂ ସ୍ୱଚ୍ଛତାକୁ ଆପଣେଇବା ପାଇଁ ସେ ଆହ୍ୱାନ ଦେବା ପରେ ଏହି ସ୍ୱଚ୍ଛତାକୁ ନେଇ ଅନେକ ସଚେତନ ହେଲେଣି, ସ୍ୱଚ୍ଛତାକୁ ଆପଣେଇଲେଣି। କିନ୍ତୁ ଆଗରୁ ସ୍ୱଚ୍ଛତାକୁ ନେଇ ଲୋକମାନେ ଯେତେବେଳେ ସେତେଟା ସଚେତନ ନଥିଲେ, ସେତେବେଳେ ସେମାନଙ୍କୁ ବୁଝାଇବାକୁ ପଡ଼ୁଥିଲା। ଲୋକମାନଙ୍କୁ ଆମେ ବୁଝାଉଥିଲୁ, ଅଳିଆ ଆବର୍ଜନା ବାହାରେ ଏଣେ ତେଣେ ଫିଙ୍ଗନ୍ତୁ ନାହିଁ, ଘରୁ ବାହାରୁଥିବା ଓଦା ଓ ଶୁଖିଲା ଅଳିଆକୁ ଅଲଗା ଅଲଗା କରି ଅଳିଆ ନେବାକୁ ଆସୁଥିବା ଗାଡ଼ିରେ ଦିଅନ୍ତୁ। ନିଜର ଘରଦ୍ୱାରକୁ ସଫାସୁତୁରା ରଖିବା ଭଳି ଆଖପାଖର ପରିବେଶକୁ ସଫାସୁତୁରା ରଖନ୍ତୁ। ପରିବେଶ ସ୍ୱଚ୍ଛ ସୁନ୍ଦର ରହିଲେ ଆମେ ବିଭିନ୍ନ ରୋଗ ଦାଉରୁ ରକ୍ଷା ପାଇପାରିବା ଏବଂ ଆମେ ବି ସୁସ୍ଥ ରହିପାରିବା। ଏହିଭଳି ଲୋକମାନଙ୍କୁ ଆମେ ବୁଝାଉଥିଲୁ। ସେତେବେଳେ କିଛି ଲୋକ ବୁଝୁଥିଲେ, ଆଉ କିଛି ଲୋକ ବୁଝୁନଥିଲେ। ଏବେ କିନ୍ତୁ ଲୋକମାନେ ସ୍ୱଚ୍ଛତାକୁ ନେଇ ବହୁମାତ୍ରାରେ ସଚେତନ ହୋଇଗଲେଣି।
0: ତେବେ କହିବେ, ଆପଣଙ୍କ ଅଞ୍ଚଳରେ ସ୍ୱଚ୍ଛତା, ଜଳ ପରିମଳ ଆଦିର ସ୍ଥିତି ଏବେ କିଭଳି ଅଛି, ବିଶେଷ କରି ଏହି ଖରାଦିନେ ଏଥିପାଇଁ ପାନୀୟ ଜଳ, ଜଳଛତ୍ର ଆଦି ଦିଗରେ କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି କି?
1: ଆମ ଅଞ୍ଚଳରେ ସ୍ୱଚ୍ଛତା, ଜଳ ପରିମଳ ଆଦିର ସ୍ଥିତି ଏବେ ବହୁତ ଭଲ ଅଛି। ସ୍ୱଚ୍ଛତା ବିଷୟରେ କହିଲେ, ପ୍ରତ୍ୟେକ ଦିନ ଘରକୁ ଘର ଯାଇ ଅଳିଆ ସଂଗ୍ରହ କରାଯାଉଛି ଏବଂ ତା'ର ସଠିକ୍ ପରିଚାଳନା ମଧ୍ୟ କରାଯାଉଛି। ଆମ ଅଞ୍ଚଳରେ ସ୍ୱଚ୍ଛତା, ଜଳ ପରିମଳ ଆଦିର ସ୍ଥିତି ଏବେ ବହୁତ ଭଲ ଅଛି। ସ୍ୱଚ୍ଛତା ବିଷୟରେ କହିଲେ, ପ୍ରତ୍ୟେକ ଦିନ ଘରକୁ ଘର ଯାଇ ଅଳିଆ ସଂଗ୍ରହ କରାଯାଉଛି ଏବଂ ତା'ର ସଠିକ୍ ପରିଚାଳନା ମଧ୍ୟ କରାଯାଉଛି। ଜଳ ପରିମଳ ବିଷୟରେ ଯଦି କହିବା, ତେବେ ସମସ୍ତଙ୍କ ଘରେ ପାନୀୟ ଜଳ ଓ ଶୌଚାଳୟର ସୁବିଧା ରହିଛି। ନିୟମିତ ଭାବରେ ନାଳ ନର୍ଦ୍ଦମା ସଫା ହେଉଛି ଏବଂ ତେଲ ସିଞ୍ଚନ କରାଯାଉଛି। ମଶା ଧୂଆଁ ମଧ୍ୟ ଦିଆଯାଉଛି। ତା ସହିତ ବିଶେଷ କରି ଏହି ଖରାଦିନକୁ ଦୃଷ୍ଟିରେ ରଖି ରାଉରକେଲା ମହାନଗର ନିଗମ ପକ୍ଷରୁ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯାଇଛି। ଆଉ ସେହି ଜଳଛତ୍ର ପରିଚାଳନା ଦାୟିତ୍ୱ SHG ଗ୍ରୁପ୍କୁ ଦିଆଯାଇଛି ଏବଂ SHG ମାଆମାନଙ୍କ ଦ୍ୱାରା ତାହା ପରିଚାଳିତ ହେଉଛି।
0: ରାଉରକେଲା ସହରକୁ ସ୍ୱଚ୍ଛ ସୁନ୍ଦର କରିବା ପାଇଁ ଏବଂ ସହରର ସ୍ୱଚ୍ଛତା ବଜାୟ ରଖିବା ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ କେମିତି କ'ଣ କାର୍ଯ୍ୟ ସବୁ କରାଯାଉଛି, ଏଥିପାଇଁ କିଛି ବିଶେଷ ପଦକ୍ଷେପ ନିଆଯାଇଛି କି?
1: ହଁ, ରାଉରକେଲା ସହରକୁ ସ୍ୱଚ୍ଛ ସୁନ୍ଦର କରିବା ଦିଗରେ ଏବଂ ସହରର ସ୍ୱଚ୍ଛତା ବଜାୟ ରଖିବା ପାଇଁ ରାଉରକେଲା ମହାନଗର ନିଗମ ନିୟମିତ ଭାବରେ କାର୍ଯ୍ୟ କରିଆସୁଛି। ସହର ରାସ୍ତାଘାଟର ସ୍ୱଚ୍ଛତା ପାଇଁ ସଫେଇ କାର୍ଯ୍ୟ ସ୍ୱଚ୍ଛ କର୍ମଚାରୀମାନଙ୍କ ଦ୍ୱାରା କରାଯାଉଛି। ସଂଗୃହୀତ ବର୍ଜ୍ୟବସ୍ତୁକୁ MCCକୁ ନେଇ ପ୍ରକ୍ରିୟାକରଣ କରାଯାଇ ତା'ର ସଦୁପଯୋଗ କରାଯାଉଛି। ଓଦା ବର୍ଜ୍ୟବସ୍ତୁରୁ ଖତ ପ୍ରସ୍ତୁତ କରାଯାଉଛି, ସେମିତି ଶୁଖିଲା ବର୍ଜ୍ୟବସ୍ତୁକୁ ପ୍ରକ୍ରିୟାକରଣ କରାଯାଇ ବିଭିନ୍ନ କାର୍ଯ୍ୟରେ ଉପଯୋଗ କରାଯାଉଛି। ବର୍ଜ୍ୟ ଜଳ ବିଶୋଧନ କରାଯାଇ ତା'ର ପୁନଃ ବ୍ୟବହାର କରାଯାଇପାରୁଛି। ସହରର ସବୁଜ ସୁନ୍ଦର କରିବା ପାଇଁ ବୃକ୍ଷରୋପଣ ଓ ବୃକ୍ଷର ଯତ୍ନ ପ୍ରତି ଦୃଷ୍ଟି ଦିଆଯାଉଛି। ଏବେ BPUT ଥିବା ଡମ୍ପ ୟାର୍ଡକୁ ତରକେରାକୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେଣୁ ରାଉରକେଲା ସହରର ସ୍ୱଚ୍ଛତା, ସୁନ୍ଦରତା ବଜାୟ ରଖିବା ପାଇଁ RMC ସବୁବେଳେ ପ୍ରୟାସ କରିଆସୁଛି।
0: ତେବେ ମ୍ୟାଡ଼ାମ, ଆମର ଆଲୋଚନାଟିକୁ ଶେଷ କରିବା। ଆଲୋଚନା ଶେଷରେ ଆପଣ ଜଣେ ସ୍ୱଚ୍ଛ ସୁପରଭାଇଜର ଭାବରେ ଶ୍ରୋତାଙ୍କୁ ଆପଣ କ'ଣ ବାର୍ତ୍ତା ଦେବାକୁ ଚାହିଁବେ?
1: ହଁ, ଶେଷରେ ମୁଁ ଏତିକି କହିବାକୁ ଚାହିଁବି, ଆମେ ଜାଣନ୍ତି ସ୍ୱଚ୍ଛତା ହେଉଛି ସୁସ୍ଥ ଜୀବନର ମୂଳମନ୍ତ୍ର। ତେଣୁ ଆମେ ସମସ୍ତେ ସ୍ୱଚ୍ଛତାକୁ ଆପଣେଇବା ଦରକାର। ଆମ ପରିବେଶକୁ ସ୍ୱଚ୍ଛ ସୁନ୍ଦର କରିବା ପାଇଁ ପ୍ରୟାସ କରିବା ଦରକାର। ପରିବେଶର ସ୍ୱଚ୍ଛତା କେବଳ ସରକାର କିମ୍ବା ଜଣଙ୍କ ଦ୍ୱାରା ସମ୍ଭବ ନୁହେଁ, ଏଥିପାଇଁ ସାମୂହିକ ପ୍ରୟାସ ଓ ସହଯୋଗ ଦରକାର। ଏତିକିକୁ ଆମେ ବୁଝି ଆମେ ସମସ୍ତେ ମିଳିମିଶି ଯଦି ପ୍ରୟାସ କରିବା, ତେବେ ଆମ ପରିବେଶ ସ୍ୱଚ୍ଛ ସୁନ୍ଦର ହେବା ସହିତ ଆମେ ମଧ୍ୟ ସୁସ୍ଥ ରହିପାରିବା ଏବଂ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାକାର କରିପାରିବା।
0: ତେବେ ମ୍ୟାଡ଼ାମ୍, ଯାହା ହଉ, ଆପଣ ଆପଣଙ୍କ କାର୍ଯ୍ୟବ୍ୟସ୍ତତା ଭିତରୁ କିଛି ସମୟ ଦେଇ ଆଜିର ଆଲୋଚନାରେ ଅଂଶଗ୍ରହଣ କରିଥିବାରୁ ଆପଣଙ୍କୁ ଆକାଶବାଣୀ ରାଉରକେଲା ତରଫରୁ ତଥା ଆମର କାର୍ଯ୍ୟକ୍ରମ ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ ତରଫରୁ ଅନେକ ଅନେକ ଧନ୍ୟବାଦ ଜଣାଉଛୁ।
1: ଆପଣଙ୍କୁ ମଧ୍ୟ ଅନେକ ଅନେକ ଧନ୍ୟବାଦ ଜଣାଉଛି ଯେ ଆପଣ ମୋତେ ଏତେ ବଡ଼ ଗୋଟିଏ ସୁଯୋଗ ଦେଇଛନ୍ତି, ସେଥିପାଇଁ ଆପଣମାନଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ।
0: ନମସ୍କାର।
1: ନମସ୍କାର।

ହଁ ଶ୍ରୋତା ବନ୍ଧୁ, ସ୍ୱଚ୍ଛ ପରିବେଶ ହିଁ ସୁସ୍ଥତା ଆଣିଦେଇଥାଏ। ତେଣୁ ପରିବେଶ ସ୍ୱଚ୍ଛ ସୁନ୍ଦର ରହିଲେ ଆମେ ବି ଅତିବାହିତ କରିପାରିବା ଏକ ନିରାମୟ ଜୀବନ। ତେଣୁ ଆସନ୍ତୁ ସଚେତନ ହେବା, ଆମ ପରିବେଶକୁ ସ୍ୱଚ୍ଛ ସୁନ୍ଦର କରିବା।

ଶ୍ରୋତାନ୍ତୁ ପ୍ରଚାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ ଏବଂ ପରେ ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛି ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାମାନେ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଚିନ୍ମୟ ବିଦ୍ୟାଳୟ, ଓଡ଼ିଆ ମାଧ୍ୟମ, ସେକ୍ଟର 7, ରାଉରକେଲା। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ଓଡ଼ିଶା ବୋର୍ଡ ସ୍ୱୀକୃତିପ୍ରାପ୍ତ, ଦୀର୍ଘ 47 ବର୍ଷର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ, ଯେଉଁଠି ସଠିକ୍ ଶିକ୍ଷା, ସଠିକ୍ ମାର୍ଗଦର୍ଶନ ସହ ପିଲାଙ୍କର ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଆଉ 1983 ମସିହାରୁ 2025 ମସିହା ପର୍ଯ୍ୟନ୍ତ 100% ପାସ୍ ହାର ହେଉଛି, ଯାହାର ଅନନ୍ୟ ସଫଳତା। ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା। ଆଉ ଚିନ୍ମୟ ଅମୃତ ମହୋତ୍ସବ 2026 ପାଳନ ଅବସରରେ ଶିଶୁବାଟିକାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ନିମନ୍ତେ ପ୍ରଥମ 100 ଜଣ ପ୍ରାର୍ଥୀଙ୍କ ପାଇଁ ରହିଛି ମଧ୍ୟ ବିଶେଷ ରିହାତିର ସୁବିଧା। ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00 ଦିନ 11:00। ମୋବାଇଲ ନମ୍ବର 9238683735 ଏବଂ 7008173085। ପୁଣି ଥରେ 9238683735 ଏବଂ 7008173085। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
1: ଶ୍ରୋତାମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଶୁଣୁଛନ୍ତି ଅଲେଖଚନ୍ଦ୍ର ବିଶ୍ୱାଳଙ୍କ ରଚନାରୁ, ଏଥର ଶୁଣିବା ତୃପ୍ତି ଦାସଙ୍କ କଣ୍ଠରୁ।

ସୁଗମ କାର୍ଯ୍ୟକ୍ରମରେ ଏଥର ଶୁଣିବା ଚିତ୍ତରଞ୍ଜନ ଜେନା ଏବଂ ତୃପ୍ତି ଦାସଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ଅଲେଖ ଚନ୍ଦ୍ର ବିଶ୍ୱାଳ।

ଶ୍ରୋତାନ୍ତି ପ୍ରଚାର କଲୁ ବଣ ପାହାଡ଼ର ଗୀତ କାର୍ଯ୍ୟକ୍ରମରେ କିଷାନ ଗୀତ ପରିବେଷଣ କଲେ ଜାନକୀ କିଷାନ ଏବଂ ସାଥୀମାନେ ଆକାଶବାଣୀ ରାଉରକେଲା 102.6 FM। ଆସନ୍ତୁ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

0: 7 ରାଉରକେଲା। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ଓଡ଼ିଶା ବୋର୍ଡ ସ୍ୱୀକୃତିପ୍ରାପ୍ତ ଦୀର୍ଘ 47 ବର୍ଷର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ, ଯେଉଁଠି ସଠିକ୍ ଶିକ୍ଷା, ସଠିକ୍ ମାର୍ଗଦର୍ଶନ ସହ ପିଲାଙ୍କର ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଆଉ 1983 ମସିହାରୁ 2025 ମସିହା ପର୍ଯ୍ୟନ୍ତ 100% ପାସ୍ ହାର ହେଉଛି, ଯାହାର ଅନନ୍ୟ ସଫଳତା। ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା। ଆଉ ଚିନ୍ମୟ ଅମୃତ ମହୋତ୍ସବ 2026 ପାଳନ ଅବସରରେ ଶିଶୁବାଟିକାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ନିମନ୍ତେ ପ୍ରଥମ 100 ଜଣ ପ୍ରାର୍ଥୀଙ୍କ ପାଇଁ ରହିଛି ମଧ୍ୟ ବିଶେଷ ରିହାତିର ସୁବିଧା। ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00-11:00, ମୋବାଇଲ ନମ୍ବର 9238683735 ଏବଂ 7008173085। ପୁଣି ଥରେ 9238683735 ଏବଂ 7008173085। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
1: ଶ୍ରୋତାମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। କାର୍ଯ୍ୟକ୍ରମରେ ଶୁଣିବା ଅନୁରାଧା ପୋଡ଼ୱାଲ ଏବଂ ସୋନୁ ନିଗମଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ରାନୀ ମଲ୍ଲିକ, ସଙ୍ଗୀତ ଦେଇଛନ୍ତି ଦିଲୀପ ସେନ, ସମୀର ସେନ, କଥାଚିତ୍ର ମେହେରବାନ।

ଚିନ୍ମୟ ବିଦ୍ୟାଳୟ, ଓଡ଼ିଆ ମାଧ୍ୟମ, ସେକ୍ଟର 7, ରାଉରକେଲା। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ଓଡ଼ିଶା ବୋର୍ଡ ସ୍ୱୀକୃତିପ୍ରାପ୍ତ, ଦୀର୍ଘ 47 ବର୍ଷର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ, ଯେଉଁଠି ସଠିକ୍ ଶିକ୍ଷା, ସଠିକ୍ ମାର୍ଗଦର୍ଶନ ସହ ପିଲାଙ୍କର ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା।

0: ଆଉ 1983 ମସିହାରୁ 2025 ମସିହା ପର୍ଯ୍ୟନ୍ତ 100% ପାସ୍ ହାର ହେଉଛି, ଯାହାର ଅନନ୍ୟ ସଫଳତା। ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା। ଆଉ ଚିନ୍ମୟ ଅମୃତ ମହୋତ୍ସବ 2026 ପାଳନ ଅବସରରେ ଶିଶୁବାଟିକାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ନିମନ୍ତେ ପ୍ରଥମ 100 ଜଣ ପ୍ରାର୍ଥୀଙ୍କ ପାଇଁ ରହିଛି ମଧ୍ୟ ବିଶେଷ ରିହାତିର ସୁବିଧା। ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00-11:00, ମୋବାଇଲ ନମ୍ବର 9238683735 ଏବଂ 7008173085। ପୁଣି ଥରେ 9238683735 ଏବଂ 7008173085। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
1: ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିବା ଇନ୍ଦିବରଙ୍କ ରଚନାରୁ। ସଙ୍ଗୀତ ଦେଇଛନ୍ତି ରାଜେଶ ରୋଶନ, ମିଳିତ କଣ୍ଠରେ କୁମାର ସାନୁ ଏବଂ ସାଧନା ସରଗମ, କଥାଚିତ୍ର ଜୁର୍ମ।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଟେଲିଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ 8249809672।

0: कंगन फिल्म का गीत था, महेंद्र कपूर की आवाज थी और साथ में जो गा रही थी ये आवाज किसकी थी आपको बताना है। गीतकार अनजान थे और संगीतकार थे कल्याण जी आनंद जी। हमारे श्रोता लिखते हैं कि आज के इस कार्यक्रम में बहुत सारे गाने हैं और हम उन गानों का आनंद उठा रहे हैं। यूं ही कट जाएगा सफर, सुरीला सफर का ये गीत नजर आएंगे इबादत पढ़ने से। और एक श्रोता लिखते हैं कि इस इबारत में कई शब्द अपने साथ एक कहानी लेकर आए और कुछ शब्द दो तीन दिनों से बार बार अपनी जगह कायम किए हुए हैं, इसलिए आज दुख सागर नैना और उलझी जिंदगी का दर्द बयां करते हुए महबूब प्रकृति प्यार का दामन थामे मन के शाश्वत सत्य को पहचान कर हर पल जीने की बात कर रहा है। अच्छा बताइएगा कौन से शब्द हैं जो दो तीन दिनों में बार बार अपनी जगह कायम है, उसका जिक्र कीजिएगा ताकि अगली बार जब हम अपनी इबारत लिखें तो ध्यान रखें कि उन शब्दों का इस्तेमाल बार बार नहीं हो। वहीं एक श्रोता लिखते हैं कि आज हमारी शादी की 33वीं सालगिरह है। अरे वाह, बहुत खूब, बहुत बहुत शुभकामनाएं आपको, आप इसी तरह फलते फूलते रहें और कार्यक्रम सुनते रहें। वहीं एक श्रोता लिखते हैं कि आज की थीम प्यार मोहब्बत वगैरह है। अच्छा आप थोड़े से नाराज लग रहे हैं, आज की थीम प्यार मोहब्बत वगैरह, प्यार किया नहीं जाता हो जाता है। प्रियतमा और प्रियकर एक दूसरे से कब मिलते, कब दिल से दिल मिलता है, ये दोनों के समझ में नहीं आता क्या प्यार इसी को कहते हैं। विचार पूर्वक सोच समझकर जो होता है उसे प्यार नहीं कहा जाता। किताबों में छपते हैं चाहत के किसी, हकीकत की दुनिया में राहत नहीं है, ये बेकार बेकाम की चीज़ है। मोहब्बत को झूठी कहानी कहकर उसी झूठी कहानी पर रोने वाले हैं। प्यार किसी ने किया, प्यार लैला ने किया, प्यार राधा ने किया, प्यार मीरा ने किया, सबका प्यार एक ही है, लेकिन राधा कृष्ण की लीला को सराहा गया और आम आदमी के प्यार को समाज ने कभी शिरीन फरहाद की बात आप कर रहे हैं स्वीकार नहीं किया। ऐसे ही कुछ किस्से कुछ गीत सुनने के लिए आज का सुरीला सफर शुरू होने वाला है, इंतजार कीजिए। अच्छा आप नाराज तो नहीं है ना, हम तो डर गए थे कि आप क्या लिखने वाले।
1: आकाशवाणी ସମ୍ବାଦ ପଢ଼ୁଛନ୍ତି ପ୍ରଜ୍ଞା ପରିମିତା ଜେନା। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଏବଂ ଭିଏତନାମ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଜାରି। ଆସାମ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ପ୍ରଦାନ କଲେ ଇସ୍ତଫାପତ୍ର। ପଶ୍ଚିମବଙ୍ଗ ଓ ତାମିଲନାଡୁରେ ନୂତନ ସରକାର ଗଠନ ନେଇ ପ୍ରକ୍ରିୟା ଆରମ୍ଭ। ଚାଦ ସାମରିକ ଶିବିର ଉପରେ ବୋକୋ ହାରମ ଉଗ୍ରବାଦୀ ଆକ୍ରମଣରେ 23 ସୁରକ୍ଷାକର୍ମୀ ନିହତ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଅନୁଷ୍ଠିତ ହେବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଭାରତ ଗସ୍ତରେ ଆସିଥିବା ଭିଏତନାମର ରାଷ୍ଟ୍ରପତି ତୋ ଲାମ୍ ଏବଂ ପ୍ରତିନିଧି ମଣ୍ଡଳ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଉଭୟ ପକ୍ଷ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା ଜାରି ରହିଛି। ତୋ ଲାମ୍ ଭାରତକୁ ତିନିଦିନିଆ ଗସ୍ତରେ ଆସିଛନ୍ତି। ତାଙ୍କୁ ଆଜି ସକାଳେ ରାଷ୍ଟ୍ରପତି ଭବନରେ ଆନୁଷ୍ଠାନିକ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ରାଷ୍ଟ୍ରପତି ଭବନରେ ସ୍ୱାଗତ ଜଣାଇଥିଲେ। ଗତ ଏପ୍ରିଲ୍ ମାସରେ ଭିଏତନାମର ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ ତୋ ଲାମ୍ଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ। ତୋ ଲାମ୍ ଆଜି ବିଶ୍ୱ ବ୍ୟାପାର ସମ୍ପର୍କିତ ଭାରତୀୟ ପରିଷଦ ଦ୍ୱାରା ଆୟୋଜିତ 56ତମ ସାପ୍ରୋ ହାଉସ୍ ବକ୍ତୃତା ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର 6 ସହରରେ ଯୋଗାଯୋଗ ବୃଦ୍ଧି କରିବା ନେଇ ମଞ୍ଜୁର ହୋଇଥିବା ରେଳ ପ୍ରକଳ୍ପକୁ ପ୍ରଶଂସା କରିଛନ୍ତି। ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର 19 ଜିଲ୍ଲାରେ ରେଳ ପ୍ରକଳ୍ପ ନେଇ କ୍ୟାବିନେଟ୍ ନିଷ୍ପଭିକୁ ପ୍ରଧାନମନ୍ତ୍ରୀ ସ୍ୱାଗତ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ଏହି ପ୍ରକଳ୍ପ ଦ୍ୱାରା ଦେଶରେ ଯୋଗାଯୋଗ ତ୍ୱରାନ୍ୱିତ ହେବ ଏବଂ ରେଳ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ, ଦେଶର ଭିତ୍ତିଭୂମି ଏବଂ ଅର୍ଥନୈତିକ ବିକାଶ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହାଦ୍ୱାରା ମଧ୍ୟ ଦେଶରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଘଟିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ଗୁଆହାଟୀସ୍ଥିତ ରାଜଭବନଠାରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏହି ଇସ୍ତଫା ପ୍ରଦାନ ଦ୍ୱାରା ରାଜ୍ୟରେ ନୂତନ ସରକାର ଗଠନ ପ୍ରକ୍ରିୟା ଆଗେଇବ। ଆସାମର ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁରାଗ ଗୋଏଲ ରାଜ୍ୟପାଳଙ୍କୁ ଆସାମ ବିଧାନସଭା ନିର୍ବାଚନର ଫଳାଫଳ ଗତକାଲି ପ୍ରଦାନ କରିଥିଲେ ଏବଂ ରାଜ୍ୟ ବିଧାନସଭା ଲାଗି ନୂତନ ଭାବେ ନିର୍ବାଚିତ ସଦସ୍ୟମାନଙ୍କର ନାମ ତାଲିକା ପ୍ରଦାନ କରିଥିଲେ। ସମ୍ପ୍ରତି ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଏନ୍ଡିଏ 126 ଆସନରୁ 102 ତିନିଟି ଆସନରେ ବିଜୟ ଲାଭ କରିଛି। ବିଜେପି ସଂଖ୍ୟାଗରିଷ୍ଠ ଦଳ ଭାବେ 82 ଆସନ ଲାଭ କରିଛି। ଅନ୍ୟପକ୍ଷରେ ଏହାର ସହଯୋଗୀ ଦଳ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ ଏବଂ ଆସାମ ଗଣପରିଷଦ 10 ଲେଖାଏଁ ଆସନ ଜିତିଛନ୍ତି। କଂଗ୍ରେସ ମାତ୍ର 19 ଆସନ ଅକ୍ତିଆର କରିଛି। ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ଶର୍ମା କହିଛନ୍ତି, ରାଜ୍ୟପାଳ ମନ୍ତ୍ରିମଣ୍ଡଳର ଇସ୍ତଫା ଗ୍ରହଣ କରିବା ସହ ସାମ୍ପ୍ରତିକ ରାଜ୍ୟ ବିଧାନସଭାକୁ ଭଙ୍ଗ କରିଛନ୍ତି। ରାଜ୍ୟପାଳ ମନ୍ତ୍ରିମଣ୍ଡଳକୁ ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ କାର୍ଯ୍ୟକାରୀ ସରକାରରେ ସହଯୋଗ କରିବା ଲାଗି କହିଛନ୍ତି। ମେ 11 ତାରିଖ ପରେ ରାଜ୍ୟରେ ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ଲାଗି ନିମନ୍ତ୍ରଣ କରାଯାଇଛି। ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ସମ୍ପର୍କରେ ସେ ମତ ଦେଇ କହିଛନ୍ତି, ବିଜେପି ବିଧାୟକ ଦଳ ନେତୃତ୍ୱ ଏ ସମ୍ପର୍କରେ ନିଷ୍ପତ୍ତି ନେବ। ସେ କହିଛନ୍ତି, ସମସ୍ତ ପ୍ରକ୍ରିୟା ଅନୁଧ୍ୟାନ କରିବା ଲାଗି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ନିଷ୍ପତ୍ତି ଚୂଡ଼ାନ୍ତ ହେଲା ପରେ ଏନ୍ଡିଏ ପକ୍ଷରୁ ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ ନେଇ ଦାବି ଉପସ୍ଥାପନ କରାଯିବ। ପଶ୍ଚିମବଙ୍ଗରେ ନୂତନ ସରକାର ଗଠନ ନେଇ ରାଜନୈତିକ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି କୋଲକାତାଠାରେ ପହଞ୍ଚବେ ଏବଂ ନବନିର୍ବାଚିତ ବିଧାୟକଙ୍କ ସହ ବୈଠକ କରିବା ସହ ବିଜେପି ବିଧାୟକ ଦଳର ନେତାଙ୍କ ନାମ ଘୋଷଣା କରିବାର ସମ୍ଭାବନା ରହିଛି। ଏହାପରେ ରାଜ୍ୟରେ ଶପଥ ଗ୍ରହଣ ସମାରୋହ ତାରିଖ ଘୋଷଣା କରାଯିବ। ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀ ମନୋଜ କୁମାର ଅଗ୍ରୱାଲ ଏବଂ ନିର୍ବାଚନ ଆୟୋଗର ପ୍ରତିନିଧିମାନେ ଆଜି ରାଜ୍ୟପାଳଙ୍କୁ ଭେଟି 293 ବିଧାନସଭା ଆସନ ବିଶିଷ୍ଟ ଭୋଟ୍ ଫଳାଫଳ ପ୍ରଦାନ କରିଥିଲେ। ସରକାରୀ ଭାବେ ନିର୍ବାଚନ ଫଳାଫଳ ରାଜ୍ୟପାଳ ଗ୍ରହଣ କରିବା ପରେ ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବ। ନୂତନ ସରକାର ଗଠନ ହେବା ପର୍ଯ୍ୟନ୍ତ ରାଜ୍ୟରେ ମଧ୍ୟବର୍ତ୍ତୀକାଳୀନ ପ୍ରଶାସନିକ ବ୍ୟବସ୍ଥା ଗ୍ରହଣ ସମ୍ପର୍କରେ ରାଜ୍ୟପାଳ ଆଜି ନିଷ୍ପତ୍ତି ନେବାର ସମ୍ଭାବନା ରହିଛି। ତାମିଲନାଡୁରେ ସି ଜୋସେ ବିଜୟଙ୍କ ନେତୃତ୍ୱରେ ଗଠିତ ଟିଭିକେ ଦଳ ନୂତନ ସରକାର ଗଠନ ନେଇ ରାଜନୈତିକ ପ୍ରକ୍ରିୟା ସରଗରମ ହୋଇଛି। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆଲେପକର ଆଜି ଅପରାହ୍ନରେ ଚେନ୍ନାଇଠାରେ ପହଞ୍ଚିବା ପରେ ଏ ଦିଗରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଟିଭିକେ ମୁଖ୍ୟ ବିଜୟ ରାଜ୍ୟପାଳଙ୍କ ସହ ସରକାର ଗଠନ ନେଇ ଆଲୋଚନା କରିବାର ସମ୍ଭାବନା ରହିଛି। ତାମିଲନାଡୁ ବିଧାନସଭା ନିର୍ବାଚନରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଟିଭିକେ 108 ଆସନ ଲାଭ କରିଛି। ବିଧାନସଭାରେ ସଂଖ୍ୟାଗରିଷ୍ଠତା 118 ଆସନ ପାଇଁ ଆଉ ମାତ୍ର 11 ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ଟିଭିକେ କଂଗ୍ରେସ ସମେତ ଅନ୍ୟାନ୍ୟ ଦଳ ସହିତ ଆଲୋଚନା ଜାରି ରଖିଛି।

ବିଧାନସଭାରେ ସଂଖ୍ୟାଗରିଷ୍ଠତା 118ଟି ଆସନ ପାଇଁ ଆଉ ମାତ୍ର 11 ଜଣ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ଟିଭିକେ କଂଗ୍ରେସ ସମେତ ଅନ୍ୟାନ୍ୟ ଦଳ ସହିତ ଆଲୋଚନା ଜାରି ରଖିଛି। କଂଗ୍ରେସ ସମେତ ଅନ୍ୟାନ୍ୟ ଦଳ ସହିତ ଆଲୋଚନା ଜାରି ରଖିଛି।

ଜନସାଧାରଣଙ୍କ ମତାମତକୁ ମମତା ବାନାର୍ଜୀ ଗ୍ରହଣ କରିପାରୁନାହାନ୍ତି। ସେ ଜନସାଧାରଣଙ୍କ ମତକୁ କେବଳ ଅଗ୍ରାହ୍ୟ କରୁଛନ୍ତି ତାହା ନୁହେଁ, ବରଂ ନିର୍ବାଚନ ଆୟୋଗ ଏବଂ ସୁରକ୍ଷା କର୍ମଚାରୀଙ୍କୁ ମଧ୍ୟ ସମାଲୋଚନା କରୁଥିବା ଶ୍ରୀ ପ୍ରଧାନ କହିଛନ୍ତି। କେନ୍ଦ୍ରୀୟ ଆଫ୍ରିକୀୟ ରାଷ୍ଟ୍ର ଚାଦ୍ର ସାମରିକ ଶିବିର ଉପରେ ବୋକୋ ହାରମ୍ ଉଗ୍ରବାଦୀଙ୍କ ଆକ୍ରମଣ ଫଳରେ 23 ଜଣ ସୁରକ୍ଷା କର୍ମଚାରୀ ନିହତ ହୋଇଛନ୍ତି। ଏହି ଆକ୍ରମଣରେ ବହୁ ସଂଖ୍ୟାରେ ଚାଦିଆନ ସୈନ୍ୟ ଆହତ ହୋଇଛନ୍ତି। ଚାଦ୍ ହ୍ରଦକୂଳରେ ଅବସ୍ଥିତ ଶିବିର ଉପରେ ସୋମବାର ରାତିରେ ଆକ୍ରମଣ କରାଯାଇଥିଲା। ଜାତିସଂଘରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଏହି ସନ୍ତାସବାଦୀ ଗୋଷ୍ଠୀ ପକ୍ଷରୁ ବହୁ ସଂଖ୍ୟାରେ ଲୋକମାନଙ୍କୁ ଆକ୍ରମଣ କରାଯାଉଛି। ଏହାଦ୍ୱାରା ବହୁ ଲୋକ ସ୍ଥାନଚ୍ୟୁତ ହେଉଛନ୍ତି। ନିକଟ ବର୍ଷରେ ବୋକୋ ହାରମ୍ ଉଗ୍ରବାଦୀ ଗୋଷ୍ଠୀ ବହୁ ଅପହରଣ ସହ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା ସୂଚନା ମିଳିଛି। 2024 ଅକ୍ଟୋବରରେ ଏହି ଗୋଷ୍ଠୀ ପକ୍ଷରୁ କରାଯାଇଥିବା ଆକ୍ରମଣ ଫଳରେ 40 ଜଣ ଚାଦିଆନ ସୈନ୍ୟ ନିହତ ହୋଇଥିଲେ। ରୁଷ ପକ୍ଷରୁ ଗତକାଲି ରାତିସାରା ଆକାଶମାର୍ଗରୁ ଆକ୍ରମଣ ପରେ ୟୁକ୍ରେନ୍ର 27 ଜଣ ଲୋକ ନିହତ ହୋଇଛନ୍ତି ଏବଂ 12ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ୟୁକ୍ରେନ୍ର ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରି ସିଭିଆନ୍ ଅଭିଯୋଗ କରି କହିଛନ୍ତି ମସ୍କୋ ପକ୍ଷରୁ ଏହି ଆକ୍ରମଣ କରାଯାଇଛି। ଜାପୋର୍ ଜିଆରେ

0: ଜନସାଧାରଣଙ୍କ ମତାମତକୁ ମମତା ବାନାର୍ଜୀ ଗ୍ରହଣ କରିପାରୁନାହାନ୍ତି। ସେ ଜନସାଧାରଣଙ୍କ ମତକୁ କେବଳ ଅଗ୍ରାହ୍ୟ କରୁଛନ୍ତି ତାହା ନୁହେଁ, ବରଂ ନିର୍ବାଚନ ଆୟୋଗ ଏବଂ ସୁରକ୍ଷା କର୍ମଚାରୀଙ୍କୁ ମଧ୍ୟ ସମାଲୋଚନା କରୁଥିବା ଶ୍ରୀ ପ୍ରଧାନ କହିଛନ୍ତି। କେନ୍ଦ୍ରୀୟ ଆଫ୍ରିକୀୟ ରାଷ୍ଟ୍ର ଚାଦ୍ର ସାମରିକ ଶିବିର ଉପରେ ବୋକୋ ହାରମ୍ ଉଗ୍ରବାଦୀଙ୍କ ଆକ୍ରମଣ ଫଳରେ 23 ଜଣ ସୁରକ୍ଷା କର୍ମଚାରୀ ନିହତ ହୋଇଛନ୍ତି। ଏହି ଆକ୍ରମଣରେ ବହୁ ସଂଖ୍ୟାରେ ଚାଦିଆନ ସୈନ୍ୟ ଆହତ ହୋଇଛନ୍ତି। ଚାଦ୍ ହ୍ରଦକୂଳରେ ଅବସ୍ଥିତ ଶିବିର ଉପରେ ସୋମବାର ରାତିରେ ଆକ୍ରମଣ କରାଯାଇଥିଲା। ଜାତିସଂଘରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଏହି ସନ୍ତାସବାଦୀ ଗୋଷ୍ଠୀ ପକ୍ଷରୁ ବହୁ ସଂଖ୍ୟାରେ ଲୋକମାନଙ୍କୁ ଆକ୍ରମଣ କରାଯାଉଛି। ଏହାଦ୍ୱାରା ବହୁ ଲୋକ ସ୍ଥାନଚ୍ୟୁତ ହେଉଛନ୍ତି। ନିକଟ ବର୍ଷରେ ବୋକୋ ହାରମ୍ ଉଗ୍ରବାଦୀ ଗୋଷ୍ଠୀ ବହୁ ଅପହରଣ ସହ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା ସୂଚନା ମିଳିଛି। 2024 ଅକ୍ଟୋବରରେ ଏହି ଗୋଷ୍ଠୀ ପକ୍ଷରୁ କରାଯାଇଥିବା ଆକ୍ରମଣ ଫଳରେ 40 ଜଣ ଚାଦିଆନ ସୈନ୍ୟ ନିହତ ହୋଇଥିଲେ। ରୁଷ ପକ୍ଷରୁ ଗତକାଲି ରାତିସାରା ଆକାଶମାର୍ଗରୁ ଆକ୍ରମଣ ପରେ ୟୁକ୍ରେନ୍ର 27 ଜଣ ଲୋକ ନିହତ ହୋଇଛନ୍ତି ଏବଂ 12ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ୟୁକ୍ରେନ୍ର ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରି ସିଭିଆନ୍ ଅଭିଯୋଗ କରି କହିଛନ୍ତି ମସ୍କୋ ପକ୍ଷରୁ ଏହି ଆକ୍ରମଣ କରାଯାଇଛି। ଜାପୋରୋଜିଆରେ
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ। ଆଇ ଆମ୍ ଅନୁଜା କୁମାର ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. Prime Minister Narendra Modi holds talks with President of Vietnam Tho Lam in New Delhi. Several MOUs exchanged in the fields of digital technology, rare earth and medical product regulations. Hectic parleys continue in Tamil Nadu among parties as TVK is set to stake claim for forming government despite lack of majority figure. Assam Chief Minister Himanta Biswa Sarma tenders resignation. Swearing-in ceremony of the new government to take place after 11th of May. India and European Union launch joint initiative to strengthen EV battery recycling capacity. IMD forecasts heavy rainfall over Assam, Bihar, Kerala, Tamil Nadu and Puducherry today. And in IPL cricket, host Sunrisers Hyderabad to take on Punjab Kings in the evening. And now the news in detail. India and Vietnam today inked several MOUs in the fields of digital technology, rare earths, medical products regulation, public sector audit, digital payment system and culture and tourism. The agreements were signed after the talks between Prime Minister Narendra Modi and President of Vietnam Tho Lam in New Delhi this afternoon. During the talks, both leaders held wide-ranging discussions across the spectrum of bilateral relations as also on regional and global issues of mutual interest. We now go over live at Hyderabad House, where Prime Minister Narendra Modi is briefing the media on the outcomes of the talks.
2: Fast payment system bhi jald hi link hone ja rahe hain. Saath hi, ab hum dono desho ke beech state to state aur city to city cooperation ko bhi majboot karne ja rahe hain. Friends, Vietnam भारत की एक्ट ईस्ट पॉलिसी और बीजन महासागर का एक मुख्य स्तंभ है. इंडो पैसिफिक क्षेत्र में भी हमारा कॉमन आउटलुक है. हम अपनी सुदृढ़ होती हुई रक्षा और सुरक्षा सहयोग से रूल ऑफ लॉ, शांति, स्थिरता और समृद्धि के प्रति योगदान देते रहेंगे. वियतनाम के सहयोग से भारत आसियान के साथ अपने संबंधों को भी और व्यापक बनाएगा. योर एक्सलेंसी, पहलगाम आतंकी हमले की कड़ी निंदा करने और आतंकवाद के विरुद्ध हमारे संघर्ष में साथ खड़े रहने के लिए हम वियतनाम के आभारी हैं. वैश्विक उथल पुथल और आर्थिक चुनौतियों के इस दौर में अपने टैलेंट, गुड गवर्नेंस और इकोनॉमिक रिफॉर्म्स के बल पर भारत और वियतनाम दुनिया की सबसे तेजी से बढ़ती इकोनॉमीज के रूप में उभर रहे हैं. अब हमारी एनहेंस स्ट्रेटेजिक पार्टनरशिप के माध्यम से हम एक दूसरे की रैपिड ग्रोथ के सहायक बनेंगे. जैसा कि बुद्ध की शिक्षाओं की भावना है कि यदि आप किसी और के लिए दीप जलाते

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସ୍ଟୁଡ଼ିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଅହମ୍ମଦାବାଦଠାରେ ଉଦ୍ୟୋଗୀ ଓ ନିବେଶକଙ୍କ ସହିତ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ। ନବରଙ୍ଗପୁର ଜିଲ୍ଲାର 22 ପଞ୍ଚାୟତ ପାଇଁ ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କଲେ ବିଭାଗୀୟ ମନ୍ତ୍ରୀ। ଶ୍ୱାସରୋଗ ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଆଜମା ଦିବସ। ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଆଜି ଅହମ୍ମଦାବାଦଠାରେ ଆୟୋଜିତ ଉଚ୍ଚସ୍ତରୀୟ ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରମୁଖ ଉଦ୍ୟୋଗୀ ଓ ନିବେଶକମାନଙ୍କ ସହିତ ଆଲୋଚନା କରୁଛନ୍ତି। ରାଜ୍ୟରେ ବନ୍ଦରଭିତ୍ତିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଏକ ପ୍ରତିନିଧି ଦଳ ଆଜି ମୁନ୍ଦ୍ରା ବନ୍ଦର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ମାଲ ପରିବହନ ଓ ବନ୍ଦର ଆଧାରିତ ଶିଳ୍ପରେ ସମ୍ଭାବନା ସୁଯୋଗକୁ ଆହୁରି ବ୍ୟାପକ କରିବ। ଆସନ୍ତାକାଲି ଭଦୋଦରାଠାରେ ନିବେଶକମାନଙ୍କ ସହିତ ଏକ ବୈଠକର ଆୟୋଜନ କରାଯାଇଛି। ଏଥିସହିତ କାର୍ଯ୍ୟକ୍ରମର ଅଂଶସ୍ୱରୂପ କେବାଡ଼ିଆ ଗସ୍ତ ନେଇ କାର୍ଯ୍ୟସୂଚୀ ସ୍ଥିର କରାଯାଇଛି। ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ବରିଷ୍ଠ ଅଧିକାରୀମାନେ ସାମିଲ ଅଛନ୍ତି। ଦ୍ରୁତ ଅଭିବୃଦ୍ଧି ଓ ରଣନୈତିକ ଯୋଜନା ସହ ଓଡ଼ିଶା ବର୍ତ୍ତମାନ ଶିଳ୍ପ ଜଗତ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରୁଛି ବୋଲି ଗତକାଲି ଗୁଜରାଟର ଅହମ୍ମଦାବାଦଠାରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀ ରୋଡ୍ ଶୋରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହା କହିଥିଲେ। ନବରଙ୍ଗପୁର ଜିଲ୍ଲାକୁ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକ ଦିନିକିଆ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ନାୟକ ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକର 22 ପଞ୍ଚାୟତ ପାଇଁ ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ତେନ୍ତୁଳିଖୁଣ୍ଟି ବ୍ଲକ ଲମତାଗୁଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ 10 ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମ ପଞ୍ଚାୟତ ସୁବିଧା କେନ୍ଦ୍ର ଓ ଉପଭୋକ୍ତା ସେବା କେନ୍ଦ୍ରର ମଧ୍ୟ ସେ ଉଦ୍ଘାଟନ କରିଛନ୍ତି। ପରେ ମନ୍ତ୍ରୀ ଶ୍ରୀ ନାୟକ ମୁଖ୍ୟମନ୍ତ୍ରୀ ସଡ଼କ ଓ ସେତୁବନ୍ଧ ଯୋଜନା ଅନ୍ତର୍ଗତ 32 ରାସ୍ତା ଓ 4 ସେତୁର ଶିଳାନ୍ୟାସ କରିଛନ୍ତି। କାର୍ଯ୍ୟକ୍ରମରେ ସାଂସଦ ବଳଭଦ୍ର ମାଝୀ, ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ ଏବଂ ବିଧାୟକ ନରସିଂହ ଭତ୍ରା ପ୍ରମୁଖ ଉପସ୍ଥିତ ଅଛନ୍ତି। ରାୟଗଡ଼ା ରେଳ ଡିଭିଜନ ଆସନ୍ତା ଜୁନ୍ ମାସ ପହିଲାରୁ କାର୍ଯ୍ୟକ୍ଷମ ହେବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ବତଟ ରେଳ ଅଧୀନରେ ରାୟଗଡ଼ା ତୃତୀୟ ରେଳ ଡିଭିଜନ ଭାବେ କାମ କରିବ। ଏହି ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟର ଉନ୍ନତି ଓ ଆକାଂକ୍ଷାକୁ ପୂରଣ କରିବାରେ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ସହଯୋଗ ରହିଆସିଛି। ରାୟଗଡ଼ା ରେଲୱେ ଡିଭିଜନର କାର୍ଯ୍ୟକ୍ଷମ ହେବା ପରେ ଅଞ୍ଚଳର ଯୋଗାଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ଘଟିଛି। ପର୍ଯ୍ୟଟନର ବୃଦ୍ଧି, ସମାବେଶୀ ଓ ସ୍ଥାୟୀ ଉନ୍ନତିକୁ ନୂତନ ଗତି ମିଳିବ ବୋଲି ଶ୍ରୀ ମାଝୀ କହିଛନ୍ତି। ରାଜ୍ୟକୁ ଦେଶର ଉନ୍ନତିରେ ଏକ ପ୍ରମୁଖ ଭାଗିଦାରୀ ଭାବେ ଗଢ଼ି ତୋଳିବା ସହିତ ବିକଶିତ ଭାରତ ଲକ୍ଷ୍ୟକୁ ସାକାର କରିପାରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ପୂର୍ବତଟ ରେଳବାଇ ଅଧୀନରେ ପୂର୍ବରୁ ଖୋର୍ଦ୍ଧା ଏବଂ ସମ୍ବଲପୁର ରେଳ ଡିଭିଜନ ରହିଛି। ରାୟଗଡ଼ା ଡିଭିଜନ ଅଧୀନରେ ମୋଟ 695 କିଲୋମିଟର ରେଳପଥ ରହିବ। ୱାଲ୍ଟର ଡିଭିଜନର କିଛି ଷ୍ଟେସନ ରାୟଗଡ଼ା ଡିଭିଜନରେ ଅନ୍ତର୍ଭୁକ୍ତ କରାଯାଇଛି। ରାୟଗଡ଼ା ନୂଆ ରେଳ ଡିଭିଜନ ଭିତ୍ତିଭୂମି ବିକାଶ ପାଇଁ ପ୍ରାୟ 107 କୋଟି ଟଙ୍କା ଖର୍ଚ୍ଚ କରାଯିବ। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନ ମିଶନ ଶକ୍ତି ସଭାଗୃହରେ ବାଲ୍ୟ ବିବାହ ରୋକିବା ପାଇଁ ଜିଲ୍ଲାସ୍ତରୀୟ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବାଲ୍ୟ ବିବାହ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଛି। ଛତ୍ରପୁର ବ୍ଲକ ସିଡିପିଓ ପ୍ରଣମିତା ପଣ୍ଡା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବାଲ୍ୟ ବିବାହ ରୋକିବାରେ ବିଭିନ୍ନ ସଂଗଠନର ଭୂମିକା ବିଷୟରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ୟୁନିସେଫ୍ର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ, ମହିଳା ସୁରକ୍ଷା ଅଧିକାରୀ ଡି ନାଗରତ୍ନମ ବାଲ୍ୟ ବିବାହ ରୋକିବା ପାଇଁ ସମସ୍ତଙ୍କୁ ସମୂହ ସଂକଳ୍ପ ପାଠ କରାଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ୱାସରୋଗ ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱ ଶ୍ୱାସରୋଗ ବା ଆଜମା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି ଆଜମାରେ

ପୀଡ଼ିତ ବ୍ୟକ୍ତିଙ୍କ ଉପଶମ ସମୟର ଆବଶ୍ୟକତା। ଏହି ରୋଗରୁ ରକ୍ଷା ପାଇବା ନିମନ୍ତେ ଡାକ୍ତରଙ୍କ ପରାମର୍ଶ ନେବାର ଆବଶ୍ୟକତା ରହିଛି। ଆଜମା ଦିବସରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସଚେତନତାମୂଳକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ରାଜ୍ୟରେ ଥିବା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ପ୍ରାୟ 1400 ଅଧ୍ୟାପକ ପଦବୀ ପୂରଣ ଲାଗି ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ନିକଟରେ 14 ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ ହେବା ପରେ ଏବେ ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ପ୍ରଫେସର ପଦବୀ ଲାଗି ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି। ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି, ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି, ରାଜ୍ୟସ୍ତରୀୟ ଯୋଗ୍ୟତା ପରୀକ୍ଷା କିମ୍ବା ଅନ୍ୟ ବିକଳ୍ପ ବ୍ୟବସ୍ଥା ଆପଣାଇବାକୁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଶିକ୍ଷାନୁଷ୍ଠାନର ମାନବ ସମ୍ବଳ ଓ ଭିତ୍ତିଭୂମି ବିକାଶ ପାଇଁ ଅର୍ଥ ବ୍ୟୟବରାଦ ହୋଇଥିବାବେଳେ ଟେଣ୍ଡର ପ୍ରକ୍ରିୟା ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ପିଏମ୍ ଉଷା ଜରିଆରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ଜାରି ରହିଛି। ରାଜ୍ୟରେ ଜାତୀୟ ଶିକ୍ଷାନୀତି 2020 ଲାଗୁ ହେବା ପରେ ଉଚ୍ଚଶିକ୍ଷା ଅନୁଷ୍ଠାନ ପାଇଁ 676 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ପିଏମ୍ ଉଷା ଅଧୀନରେ 100 କୋଟି ଟଙ୍କା ଲେଖାଏଁ ଆର୍ଥିକ ଅନୁଦାନ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହିତ ପିଏମ୍ ଉଷା ଜରିଆରେ ରାଜ୍ୟରେ ମୋଟ 20 ସରକାରୀ ମହାବିଦ୍ୟାଳୟକୁ 5 କୋଟି ଟଙ୍କା ଲେଖାଏଁ ଆର୍ଥିକ ଅନୁଦାନ ଦିଆଯାଇଛି। 488 ଓ 662 ବର୍ଗ ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ବଜେଟ୍ରୁ 500 କୋଟି ଟଙ୍କା ଖର୍ଚ୍ଚ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟୟ ଅଟକଳ କରାଯାଇଥିବା ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବିଭିନ୍ନ ବିଷୟର ପୁନଃ ଖାତା ଯାଞ୍ଚ ପାଇଁ ଆସନ୍ତା 11 ତାରିଖରୁ ପ୍ରକ୍ରିୟା ଆରମ୍ଭ ହେବ। ଏ ସଂକ୍ରାନ୍ତରେ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରତ୍ୟେକ ବିଷୟରେ ସବଜେକ୍ଟିଭ୍ ଓ ଅବଜେକ୍ଟିଭ୍ ଖାତା ପୁନଃ ଯାଞ୍ଚ ଓ ସେଗୁଡ଼ିକର ଅବିକଳ ନକଲ ପ୍ରଦାନ ପାଇଁ ଆବଶ୍ୟକ ଦେୟ ସହିତ ଅନ୍ଲାଇନ୍ରେ ଆବେଦନ କରିବାକୁ ପଡ଼ିବ। ଆବେଦନ କରିବାର ନିୟମାବଳୀ ବୋର୍ଡ ୱେବ୍ସାଇଟ୍ www.bscodisha.ac.inରେ ଉପଲବ୍ଧ ହେବ। ଏଥିପାଇଁ ଉଭୟ ଫର୍ମ ଓ ଦେୟ ଦାଖଲ 22 ତାରିଖ ମଧ୍ୟରାତ୍ର ସୁଦ୍ଧା କରିବାକୁ ପଡ଼ିବ। ଅନ୍ଲାଇନ୍ ଆବେଦନ 24 ଘଣ୍ଟା ଜାରି ରହିବ। ଏହି ପ୍ରକ୍ରିୟା ଶେଷ ହେବା ପରେ ବୋର୍ଡ କର୍ତ୍ତୃପକ୍ଷ ସଂଶୋଧିତ ମାର୍କ ପ୍ରମାଣପତ୍ର ପ୍ରଦାନ କରିବେ। ଆବେଦନକାରୀ ବୋର୍ଡ ୱେବ୍ସାଇଟ୍ରୁ ପରୀକ୍ଷା ଖାତାର ଅବିକଳ ନକଲ ଡାଉନ୍ଲୋଡ୍ କରିପାରିବେ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆସନ୍ତା 8 ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ମାଲକାନଗିରି ଜିଲ୍ଲା ପରିଷଦ ସଭାଗୃହରେ 10ମ ବାର୍ଷିକ ବୋର୍ଡ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିଥିବା 32 ଜଣ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ଅତିରିକ୍ତ ଜିଲ୍ଲା ପୁଲିସ୍ ଅଧୀକ୍ଷକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଦିବ୍ୟାଙ୍ଗ ଛାତ୍ରୀ ଲକ୍ଷ୍ମୀ ଖେମୁଣ୍ଡୁଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ 20,000 ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ନୂଆପଡ଼ା ଜିଲ୍ଲା 7 ସ୍ଥାନରେ ହେଲମେଟ୍ ହବ୍ର ଶୁଭାରମ୍ଭ କରାଯାଇଛି। ଏଥିରେ ବାଇକ୍ ଚାଳକଙ୍କୁ 50 ଟଙ୍କାରେ ହେଲମେଟ୍ ପ୍ରଦାନ ସହିତ କାର୍ଯ୍ୟକ୍ଷେତ୍ରରୁ ଫେରିବା ପରେ ହେଲମେଟ୍ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ସୁରକ୍ଷିତ ଗାଡ଼ି ଚାଳନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଛନ୍ତି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ନାଭାଲ ଟାଟା ହକି ଆନୁକୂଲ୍ୟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଗ୍ରୀଷ୍ମକାଳୀନ ହକି ଶିବିର ଆରମ୍ଭ ହୋଇଛି। ଶିବିର ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ 6-16 ବର୍ଷ ବୟସର 80ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଛନ୍ତି। ଖେଳାଳିଙ୍କୁ ହକିର କଳାକୌଶଳ ସହ ଉଚ୍ଚକୋଟୀର ପ୍ରଶିକ୍ଷଣ ପ୍ରଦାନ କରାଯିବ। ଉଦ୍ଘାଟନୀ ସମାରୋହ ପରେ ଖେଳାଳିମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଯୁବ ଖେଳାଳିମାନେ ବୃତ୍ତିଗତ ମାର୍ଗଦର୍ଶନରେ ଆଧୁନିକ ହକିର କୌଶଳ ଶିଖିବାର ସୁଯୋଗ ପାଉଥିବା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ କୁହାଯାଇଛି। ପାଣିପାଗ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 6-7 ଦିନ ମଧ୍ୟରେ ରାଜ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ମୁଖ୍ୟ ସମ୍ବାଦ ପୁଣିଥରେ ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଅହମ୍ମଦାବାଦଠାରେ ଉଦ୍ୟୋଗୀ ଓ ନିବେଶକଙ୍କ ସହିତ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ। ନବରଙ୍ଗପୁର ଜିଲ୍ଲାର 22 ପଞ୍ଚାୟତ ପାଇଁ ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କଲେ ବିଭାଗୀୟ ମନ୍ତ୍ରୀ। ଶ୍ୱାସରୋଗ ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଆଜମା ଦିବସ। ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁ ଭାଷାରେ
1: କେବଳ ଆକାଶବାଣୀ।

0: ବର୍ତ୍ତମାନ ନର୍ସରୀରୁ ଆରମ୍ଭ କରି କ୍ଲାସ 9 ପର୍ଯ୍ୟନ୍ତ ଇଂଲିଶ ମିଡିୟମ ପିଲାମାନଙ୍କ ପାଠ ପଢିବା ହେବ ଖୁବ୍ ସହଜ। ପାଠ ପଢେଇବେ ଏକ୍ସପିରିଏନ୍ସଡ୍ ଟିଚର। ଯୋଗାଯୋଗ କରନ୍ତୁ ମନୀଷା କୋଚିଂ ସେଣ୍ଟର, A11 ସେକ୍ଟର 1, ମୋବାଇଲ 9861204942।
1: ପରବର୍ତ୍ତୀ ଭଜନଟି ଶୁଣନ୍ତୁ, ଗୀତା ପଟ୍ଟନାୟକଙ୍କ କଣ୍ଠରେ, ରଚନା ଭୀମ ଭୋଇ।

0: ସମସ୍ତ ପ୍ରକାର ସ୍କୁଲ କଲେଜ ଏବଂ ଷ୍ଟେସନାରୀ ପାଇଁ ଆଜି ହିଁ ଆସନ୍ତୁ ସ୍କଲାର୍ସ ପଏଣ୍ଟ, ତପସ୍ୱିନୀ ମାର୍କେଟ, ଉଦିତ ନଗର, ରାଉରକେଲା। ମୋବାଇଲ ନମ୍ବର 7008569723 ଏବଂ 8249241223।
1: ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଏବେ ଶୁଣନ୍ତୁ ସୁଚିତ୍ରା ମହାପାତ୍ରଙ୍କ କଣ୍ଠରେ ରଚନା ଅସିତ କବି।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛି 7008248758। ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀରେ ଶୁଣନ୍ତୁ ଶେଷ ଭଜନଟି। ଭୀମ ଭୋଇଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ବୀଣା ଦେବୀ।

ଗୋପୀମାନେ ଶିଷ୍ଟାଚାରବଶତଃ ଉଦ୍ଧବଙ୍କୁ ସିଧା କିଛି କହିନାହାନ୍ତି। ଭ୍ରମରକୁ ଉପଲକ୍ଷ କରି ଶ୍ରୀକୃଷ୍ଣଙ୍କ ସମ୍ବନ୍ଧରେ ସବୁ ଅଭିଯୋଗ ବାଢ଼ିଛନ୍ତି। ଉଦ୍ଧବ ସବୁ ଶୁଣିଛନ୍ତି, ସାନ୍ତ୍ୱନା ଦେଇଛନ୍ତି। ଶେଷକୁ ଶ୍ରୀକୃଷ୍ଣ ଗୋପୀଙ୍କୁ ଯେଉଁ ପରମ ତତ୍ତ୍ୱ ସଂଯୁକ୍ତ କଥା କହିବାକୁ କହିଥିଲେ ତାହା କହିଛନ୍ତି। ଉଦ୍ଧବଙ୍କ ମୁଖରୁ ନିଗୁଢ଼ ଅର୍ଥପୂର୍ଣ୍ଣ ବାଣୀ ଶୁଣି ଗୋପୀଗଣ ଶ୍ରୀକୃଷ୍ଣଙ୍କୁ ସର୍ବାତ୍ମା ବୋଲି ବୁଝିଛନ୍ତି। ତାଙ୍କର ବିରହ ସନ୍ତାପ ଦୂର ହୋଇଛି।

0: ଶ୍ରୋତାବନ୍ଧୁ ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 386ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛି 8249809672।
1: ଚିନ୍ମୟ ବିଦ୍ୟାଳୟ ଇଂରାଜୀ ମାଧ୍ୟମ ଛେଣ୍ଡ ରାଉରକେଲା। ସ୍ୱତନ୍ତ୍ର ଆଦର୍ଶ, ସ୍ୱତନ୍ତ୍ର ଚିନ୍ତାଧାରା ଓ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରୁଥିବା ଏକ ଅନନ୍ୟ ଶିକ୍ଷାନୁଷ୍ଠାନ। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ICSE ବୋର୍ଡ ସ୍ୱୀକୃତିପ୍ରାପ୍ତ, 34ତମ ବର୍ଷରେ ପଦାର୍ପଣ କରିଥିବା, ଉତ୍ତମ ମଣିଷ ଗଢ଼ୁଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ, ଯେଉଁଠି ସର୍ବାଙ୍ଗୀନ ଶିକ୍ଷା, ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଶତପ୍ରତିଶତ ପାସ୍ ହାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା, ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ KG ଶ୍ରେଣୀରୁ 9ମ ଶ୍ରେଣୀ ଏବଂ ବିଶେଷ ଭାବରେ 11ଦଶ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି। ତାହେଲେ ଆଉ ଡେରି କାହିଁକି? KGରୁ 9ମ ଓ 11ଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ ସକାଳ 8ଟାରୁ ଦିନ 11ଟା। ମୋବାଇଲ ନମ୍ବର 7873819988 ଏବଂ 9437109907। ଆଉ ଥରେ କହିଦେଉଛି ମୋବାଇଲ ନମ୍ବର 7873819988 ଏବଂ 9437109907। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
0: ଆକାଶବାଣୀ ରାଉରକେଲା। ଏବେ ଆସନ୍ତୁ ଶୁଣିବା ନାରୀ ଶ୍ରୋତାମାନଙ୍କର କାର୍ଯ୍ୟକ୍ରମ ନାରୀ ମହଲ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ପୁଷ୍ପଲତା ସାହୁ।

ନମସ୍କାର ଶ୍ରୋତା ଭଉଣୀ, ସ୍ୱାଗତ କରୁଛୁ ଆପଣମାନଙ୍କୁ ଆକାଶବାଣୀ ରାଉରକେଲାର ନାରୀମହଲ କାର୍ଯ୍ୟକ୍ରମକୁ। ଏହି କାର୍ଯ୍ୟକ୍ରମର ପ୍ରଯୋଜକ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପିକା ମୁଁ ପୁଷ୍ପଲତା ସାହୁ। ଶ୍ରୋତା ଭଉଣୀ, ଆମେ ସମସ୍ତେ ଜାଣିଛେ ଦୈନନ୍ଦିନ ଜୀବନରେ ଖାଦ୍ୟର ଆବଶ୍ୟକତା ଅପରିହାର୍ଯ୍ୟ। ସୁସ୍ଥ ରହିବା ଏବଂ ଶରୀରର କାର୍ଯ୍ୟକ୍ଷମତା ବଜାୟ ରଖିବା ପାଇଁ ଖାଦ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଆମେ ଚାଲିବା, କାମ କରିବା, ପଢ଼ିବା ଏପରିକି ଶୋଇବା ପାଇଁ ଶରୀରକୁ ଶକ୍ତି ଦରକାର। ଖାଦ୍ୟରୁ ମିଳୁଥିବା କ୍ୟାଲୋରି ଏହି ଶକ୍ତି ଯୋଗାଇଥାଏ। ଶରୀରର କୋଷ, ଟିସୁ, ହାଡ଼ ଏବଂ ମାଂସପେଶୀର ଗଠନ ତଥା ବୃଦ୍ଧି ପାଇଁ ପୁଷ୍ଟିକର ଖାଦ୍ୟ ଆବଶ୍ୟକ। ଖାଦ୍ୟ ଶରୀରକୁ ରୋଗ ସହ ଲଢ଼ିବାକୁ ଶକ୍ତି ଦିଏ। ଭିଟାମିନ୍ ଏବଂ ମିନେରାଲ୍ସ ଯୁକ୍ତ ଖାଦ୍ୟ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ହଜମ ପ୍ରକ୍ରିୟା, ରକ୍ତ ସଞ୍ଚାଳନ, ଶ୍ୱାସକ୍ରିୟା ଏବଂ ମସ୍ତିଷ୍କର ସଠିକ୍ କାର୍ଯ୍ୟ ପାଇଁ ପୁଷ୍ଟିକର ଖାଦ୍ୟ ଜରୁରୀ। ଶରୀରର କୌଣସି ଅଂଶ ଆଘାତପ୍ରାପ୍ତ ହେଲେ କିମ୍ବା କୋଷ କ୍ଷୟ ହେଲେ ଖାଦ୍ୟ ତାହାର ମରାମତି କରିବାରେ ସାହାଯ୍ୟ କରେ। କେବଳ ପେଟ ଭରିବା ପାଇଁ ନୁହେଁ, ବରଂ ଶରୀରକୁ ସମସ୍ତ ପ୍ରକାର ପୋଷକ ତତ୍ତ୍ୱ ମିଳିବା ପାଇଁ ସୁଷମ ଖାଦ୍ୟ ଖାଇବା ଉଚିତ। ସୁସ୍ଥ ଜୀବନଶୈଳୀ ପାଇଁ ସମୟ ଅନୁସାରେ ପୌଷ୍ଟିକ ଖାଦ୍ୟ ଗ୍ରହଣ କରିବା ଅତ୍ୟନ୍ତ ଜରୁରୀ। ଶ୍ରୋତା ଭଉଣୀ, ଆପଣମାନେ ଜାଣନ୍ତି ମେ 6 ହେଉଛି ଆନ୍ତର୍ଜାତୀୟ ଖାଦ୍ୟ ନିୟନ୍ତ୍ରଣ ବର୍ଜନ ଦିବସ। ତେବେ ଆଜିର ଆଲୋଚନାରେ ଆମେମାନେ ସୁଷମ ଖାଦ୍ୟ ବିଷୟରେ କିଛି କଥା ଜାଣିଲେ, କିନ୍ତୁ ସାମ୍ପ୍ରତିକ ସମୟରେ ବଜାରରେ ଅନେକ ଅପମିଶ୍ରିତ ଖାଦ୍ୟ ମିଳୁଛି, ଯାହାକୁ ଗ୍ରହଣ କରିବା ଦ୍ୱାରା ଆମେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛୁ। ତେଣୁ ଆଜିର ଏହି ଦିବସରେ କେଉଁ ଖାଦ୍ୟ ଆମ ଶରୀର ପାଇଁ ଉପଯୋଗୀ ଏବଂ କେଉଁ ଖାଦ୍ୟ ବର୍ଜନୀୟ, ସେ ସବୁ ବିଷୟରେ ଜାଣିବା ଆଜିର ଆମ ଅତିଥିଙ୍କଠାରୁ। କିନ୍ତୁ ତା ପୂର୍ବରୁ ଆସନ୍ତୁ ନା ଶ୍ରୋତା ଭଉଣୀ ଶୁଣିନେବା ଏହି ସୁନ୍ଦର ଗୀତଟିକୁ।

ଏକ ସୁସ୍ଥ ସମ୍ପର୍କ ଗଢ଼ିବା ଉପରେ ଗୁରୁତ୍ୱାରୋପ କରେ। ଏହା ବ୍ୟକ୍ତିବିଶେଷଙ୍କୁ କଠିନ ଖାଦ୍ୟପେୟର ନିୟମ, କ୍ୟାଲୋରି ଗଣନା ଏବଂ ପ୍ରତିବନ୍ଧକ ଖାଇବା ଅଭ୍ୟାସ ଛାଡ଼ିବାକୁ ଉତ୍ସାହିତ କରେ। ଏହା ପରିବର୍ତ୍ତେ ଜଣଙ୍କର ଶରୀର ଶୁଣିବା ଉପରେ ଧ୍ୟାନ ଦିଆଯାଉ। ଆନ୍ତର୍ଜାତୀୟ ଖାଦ୍ୟ ବର୍ଜନ ଦିବସ ପ୍ରଥମେ କେଉଁ ସ୍ଥାନରେ ପାଳିତ ହୋଇଥିଲା ଜାଣନ୍ତି ଶ୍ରୋତା ଭଉଣୀ? ଆନ୍ତର୍ଜାତୀୟ ଖାଦ୍ୟ ନିୟନ୍ତ୍ରଣ ବର୍ଜନ ଦିବସ ପ୍ରଥମେ ଯୁକ୍ତରାଜ୍ୟରେ ପାଳନ କରାଯାଇଥିଲା। ବ୍ରିଟିଶ ନାରୀବାଦୀ ମେରି ଇଭାନ୍ସ ୟଙ୍ଗଙ୍କୁ ଏହି ଆନ୍ଦୋଳନ ଆରମ୍ଭ କରିବାର ଶ୍ରେୟ ଦିଆଯାଏ। ସେ ତାଙ୍କ ଶରୀର ଗ୍ରହଣ ଏବଂ ଆନୋରେକ୍ସିଆ ସହିତ ଲଢ଼ିବାର ଅଭିଜ୍ଞତାରୁ ଅନୁପ୍ରାଣିତ ହୋଇଥିଲେ। ପ୍ରଥମେ ଖାଦ୍ୟ ନିୟନ୍ତ୍ରଣ ବର୍ଜନ ଦିବସ 5 ମଇ 1992 ପାଳନ କରାଯାଇଥିଲା। ଏହା ଏକ ଛୋଟ କାର୍ଯ୍ୟକ୍ରମ ନଥିଲା। ଲଣ୍ଡନର ହାଇଡ୍ ପାର୍କରେ ଏକ ପିକନିକ୍ ସହିତ 1 ଡର୍ଜନ ମହିଳା ଯୋଗ ଦେଇଥିଲେ। ସେମାନଙ୍କର ବୟସ 21ରୁ 76 ବର୍ଷ ମଧ୍ୟରେ ଥିଲା ଏବଂ ସେମାନେ ଡିଟ୍ ବିଟ୍ ଡାଏଟ୍ ଲେଖାଥିବା ଷ୍ଟିକର୍ ପିନ୍ଧିଥିଲେ। ବର୍ଷା ହେଉଥିବାରୁ ୟଙ୍ଗ ତାଙ୍କ ଘରେ ପିକନିକ୍ ଆୟୋଜନ କରିଥିଲେ। ସେ ଶୀଘ୍ର ଏହି ତାରିଖକୁ ଏକ ଆନ୍ତର୍ଜାତୀୟ ଛୁଟି ଘୋଷଣା କରିବାକୁ ଚେଷ୍ଟା କରିଥିଲେ। ଆମେରିକୀୟମାନେ ବିଶେଷ କରି କାଲିଫର୍ନିଆ, ଟେକ୍ସାସ୍, ନ୍ୟୁ ମେକ୍ସିକୋ ଏବଂ ଆରିଜେନାରେ ରହୁଥିବା ଲୋକମାନେ ଚିନ୍ତିତ ଥିଲେ ଯେ ଏହି ତାରିଖ ଦକ୍ଷିଣ ରାଜ୍ୟଗୁଡ଼ିକରେ ସିଙ୍ଗୋଟି ମାୟୋ ପାଳନ ସହିତ ବି ଦ୍ୱନ୍ଦ୍ୱରେ ଅଛି। ୟଙ୍ଗ ପରବର୍ତ୍ତୀ ବର୍ଷଗୁଡ଼ିକରେ ତାରିଖକୁ ପରବର୍ତ୍ତୀ ଦିନକୁ ପରିବର୍ତ୍ତନ କରିବାକୁ ରାଜି ହୋଇଥିଲେ। ଶ୍ରୋତା ଭଉଣୀ, ମେ 6 ତାରିଖରେ ପାଳିତ ହେଉଥିବା ଆନ୍ତର୍ଜାତୀୟ ଖାଦ୍ୟ ନିୟନ୍ତ୍ରଣ ବର୍ଜନ ଦିବସର ଲକ୍ଷ୍ୟ ହେଉଛି ନିଜକୁ ଯେପରି ଅଛ ସେହିପରି ଗ୍ରହଣ କରିବା। ଆଜିର ଦୁନିଆରେ ଲୋକମାନେ ପ୍ରାୟତଃ ଏକ ନିର୍ଦ୍ଦିଷ୍ଟ ଭାବରେ ଦେଖାଯିବା ପାଇଁ ଚାପ ଅନୁଭବ କରନ୍ତି। ଏହି ଦିନଟି ଆମକୁ ମନେ ପକାଇ ଦିଏ ଯେ ପ୍ରତ୍ୟେକ ବ୍ୟକ୍ତି ଅନନ୍ୟ ଏବଂ ପ୍ରେମ ଓ ସମ୍ମାନର ଯୋଗ୍ୟ। ସେମାନଙ୍କର ଆକାର ଏବଂ ଆବୃତ୍ତି ନିର୍ବିଶେଷରେ ଏହା ଆପଣଙ୍କ ଶରୀରକୁ ଭଲ ପାଇବା ଏବଂ ନିଜ ଉପରେ ଆତ୍ମବିଶ୍ୱାସ ଅନୁଭବ କରିବା ବିଷୟରେ ଅନ୍ୟ କାହାର ସୌନ୍ଦର୍ଯ୍ୟ ମାନଦଣ୍ଡରେ ଫିଟ୍ ହେବା ପାଇଁ ଆପଣଙ୍କୁ ନିଜ ବିଷୟରେ କିଛି ପରିବର୍ତ୍ତନ କରିବାକୁ ପଡ଼ିବ ନାହିଁ। ଆପଣ ଯେପରି ଅଛନ୍ତି ସେହିପରି ସୁନ୍ଦର ଆରୋଗ୍ୟ କରିବାର ଏକ ମୌଳିକ ନୀତି ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ଅନନ୍ୟ ବ୍ୟକ୍ତିତ୍ୱ ଥିବା ସ୍ୱୀକାର କରିବା। ସୁନ୍ଦର ଚିକିତ୍ସାର ଏକ ମୌଳିକ ନୀତି ହେଉଛି ପ୍ରତ୍ୟେକ ବ୍ୟକ୍ତି ଅନନ୍ୟ, ସେମାନଙ୍କର ନିଜସ୍ୱ ଆବଶ୍ୟକତା ଏବଂ ପସନ୍ଦ ସହିତ ଏହା ସ୍ୱୀକାର କରିବା। ତଥାପି ଖାଦ୍ୟ ସଂସ୍କୃତି ସ୍ୱାସ୍ଥ୍ୟ ଓ ସୁସ୍ଥତାକୁ ପ୍ରଭାବିତ କରିଚାଲିଛି। ଶ୍ରୋତା ଭଉଣୀ, ଏହା ପୁଷ୍ଟିସାର ପ୍ରତି ଏକ ଆକାର ଫିଟ୍ ସମସ୍ତ ପଦ୍ଧତିର ମିଥ୍ୟାକୁ ପ୍ରୋତ୍ସାହିତ କରେ ଏବଂ ବ୍ୟକ୍ତିଗତ ପାର୍ଥକ୍ୟକୁ ବିଚାର ନକରି କଠୋର ଖାଦ୍ୟ ନିୟମ ସ୍ଥିର କରେ। ଆନ୍ତର୍ଜାତୀୟ ଖାଦ୍ୟ ନିୟନ୍ତ୍ରଣ ବର୍ଜନ ଦିବସ ଏହି ଧାରାକୁ ଚ୍ୟାଲେଞ୍ଜ କରେ। ଜେନେଟିକ୍ସ, ମେଟାବଲିଜମ୍ ଏବଂ ସାମାଜିକ ପୃଷ୍ଠଭୂମି ଭଳି କାରଣଗୁଡ଼ିକୁ ବିଚାରକୁ ନେଇ ପୁଷ୍ଟିସାର ପ୍ରତି ଅଧିକ ବ୍ୟକ୍ତିଗତ ପଦ୍ଧତି ପାଇଁ ପରାମର୍ଶ ଦିଏ। ଖାଦ୍ୟ ସଂସ୍କୃତି, ଯାହା ପ୍ରତିବନ୍ଧକ ଖାଦ୍ୟ ଅଭ୍ୟାସ ଏବଂ ଅବାସ୍ତବ ଶରୀର ଲକ୍ଷ୍ୟକୁ ପ୍ରୋତ୍ସାହିତ କରେ, ଯାହା ଜେନେଟିକ୍ସ, ମେଟାବଲିଜମ୍ ଏବଂ ସାଂସ୍କୃତିକ ପୃଷ୍ଠଭୂମି ଭଳି କାରଣଗୁଡ଼ିକୁ ବିଚାରକୁ ନେଇଥାଏ। ଖାଦ୍ୟ ସଂସ୍କୃତି, ଯାହା ପ୍ରତିବନ୍ଧକ ଯୁକ୍ତ ଖାଦ୍ୟ ଅଭ୍ୟାସ ଏବଂ ଅବାସ୍ତବ ଶରୀର ଲକ୍ଷ୍ୟ ହାସଲ ଉପରେ ଗୁରୁତ୍ୱାରୋପ କରେ, ବ୍ୟକ୍ତି ବିଶେଷଙ୍କ ସ୍ୱାସ୍ଥ୍ୟ ପାଇଁ ଗମ୍ଭୀର ବିପଦ ସୃଷ୍ଟି କରେ। ଖାଦ୍ୟ ବିକାରକୁ ପ୍ରୋତ୍ସାହିତ କରିବା ଠାରୁ ଆରମ୍ଭ କରି ଏକ ନକାରାତ୍ମକ ଶରୀର ପ୍ରତିଛବି ସୃଷ୍ଟି କରିବା ପର୍ଯ୍ୟନ୍ତ ଖାଦ୍ୟ ସଂସ୍କୃତିର ସୁଦୂରପ୍ରସାରୀ ପରିଣାମ ଅଛି। ଖାଦ୍ୟ ସଂସ୍କୃତି ଶୀଘ୍ର ସମାଧାନ ଏବଂ ପ୍ରଭାବଶାଳୀ ଫଳାଫଳର, ଯେଉଁଥିରେ ପୁଷ୍ଟିକର ଅଭାବ, ମେଟାବଲିକ ବିଭ୍ରାଟ ଏବଂ ଆନାରେକ୍ସିଆ ନର୍ଭସା ଏବଂ ବୁଲିମ୍ବିଆ ନର୍ଭସା ଭଳି ଖାଦ୍ୟ ବିକାର ମଧ୍ୟ ଅନ୍ତର୍ଭୁକ୍ତ। ଖାଦ୍ୟ ସଂସ୍କୃତି ଶୀଘ୍ର ସମାଧାନ ଏବଂ ପ୍ରଭାବ

ପ୍ରଭାବଶାଳୀ ଫଳାଫଳର ଏକ ଉତ୍ସ ବିକାର ମଧ୍ୟ ଏହାର ଅନ୍ତର୍ଭୁକ୍ତ। ଖାଦ୍ୟ ସଂସ୍କୃତି ପ୍ରାୟତଃ ଶୀଘ୍ର ସମାଧାନ ଏବଂ ପ୍ରଭାବଶାଳୀ ଫଳାଫଳର ପ୍ରତିଶ୍ରୁତି ଦିଏ, କିନ୍ତୁ କେତେକ ସମୟରେ ଏହା ଶରୀରର ପ୍ରକୃତ ଖାଦ୍ୟ ଆବଶ୍ୟକତାକୁ ଅଣଦେଖା କରେ କିମ୍ବା ଭୁଲ ବୁଝେ। ନୂତନତମ ଖାଦ୍ୟ ଧାରା ଯାହା ହେଉ ନା କାହିଁକି, ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ବଜାୟ ରଖିବା ପାଇଁ ଆମ ଶରୀରର ଖାଦ୍ୟ ଗଠନ ଆବଶ୍ୟକତାକୁ ବୁଝିବା ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ଆକର୍ଷଣୀୟ ଖାଦ୍ୟ କଥା ଆସେ, ସେମାନେ ପ୍ରାୟତଃ କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତି କିମ୍ବା ସମ୍ପୂର୍ଣ୍ଣ ଖାଦ୍ୟ ଗୋଷ୍ଠୀକୁ ବାଦ ଦିଅନ୍ତି, କିନ୍ତୁ ଏହା ଆମ ଶରୀରର ପ୍ରକୃତ ଆବଶ୍ୟକତା ନହୋଇପାରେ। ଏହା ଖାଦ୍ୟ ଅନୁସରଣ କରିବା ପରିବର୍ତ୍ତେ ସୁସ୍ଥ ରହିବା ପାଇଁ ଆବଶ୍ୟକ ସମସ୍ତ ପୁଷ୍ଟିକର ତତ୍ତ୍ୱ ଯୋଗାଇ ଦେଉଥିବା ସନ୍ତୁଳିତ ଖାଦ୍ୟ ଖାଇବା ଭଲ। ଏହାର ଅର୍ଥ ହେଉଛି କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଚର୍ବି, ଫାଇବର୍, ଭିଟାମିନ୍, ଖଣିଜ ପଦାର୍ଥ ଏବଂ ଆଣ୍ଟିଅକ୍ସିଡ଼ାଣ୍ଟ ଭଳି ସୂକ୍ଷ୍ମ ପୋଷକ ତତ୍ତ୍ୱ ସମେତ ବିଭିନ୍ନ ପ୍ରକାରର ଖାଦ୍ୟ ଉପଭୋଗ କରିବା। ଜେନେଟିକ୍ ପୂର୍ବାନୁମାନ ସହିତ ଖାଦ୍ୟ ପସନ୍ଦକୁ ସମାନ କରି ବ୍ୟକ୍ତିଗତ ଖାଦ୍ୟ ସ୍ୱାସ୍ଥ୍ୟ ଫଳାଫଳକୁ ଉନ୍ନତ କରିବା ଲକ୍ଷ୍ୟ ରଖେ। ଖାଦ୍ୟ ସଂସ୍କୃତି ଆମକୁ କହୁଛି ଯେ ଖୁସି ହେବା ପାଇଁ କିମ୍ବା ଗ୍ରହଣୀୟତା ପାଇବା ପାଇଁ ଆମ ଶରୀରକୁ ପରିବର୍ତ୍ତନ କରିବାକୁ ପଡ଼ିବ, କିନ୍ତୁ ଆନ୍ତର୍ଜାତୀୟ ନୋ ଡାଏଟ୍ ଦିବସ ଆମକୁ ଏହି କ୍ଷତିକାରକ ଧାରଣାକୁ ପ୍ରତ୍ୟାଖ୍ୟାନ କରିବାକୁ ଉତ୍ସାହିତ କରେ। ଏହାର ଲକ୍ଷ୍ୟ ହେଉଛି ଏକ ନିର୍ଦ୍ଦିଷ୍ଟ ଆକାର କିମ୍ବା ଆକୃତିରେ ଫିଟ୍ ହେବାକୁ ଚେଷ୍ଟା କରିବା ପରିବର୍ତ୍ତେ ସୁସ୍ଥ ରହିବା ଉପରେ ଧ୍ୟାନ ଦେବା। ଶ୍ରୋତା ଭଉଣୀ, ସ୍ୱାସ୍ଥ୍ୟ ଅପେକ୍ଷା ଫଳାଫଳ ଉପରେ ଗୁରୁତ୍ୱାରୋପ କରେ ଏବଂ ବ୍ୟକ୍ତିମାନଙ୍କୁ ଯେକୌଣସି ମୂଲ୍ୟରେ ଓଜନ ହ୍ରାସ କରିବା ପରିବର୍ତ୍ତେ ସୁସ୍ଥତାକୁ ପ୍ରୋତ୍ସାହିତ କରୁଥିବା ଆଚରଣ ଉପରେ ଧ୍ୟାନ ଦେବାକୁ ଉତ୍ସାହିତ କରେ। ଖାଦ୍ୟର ଗୁଣବତ୍ତା ଉନ୍ନତ କରିବା ଠାରୁ ନିୟମିତ ଶାରୀରିକ କାର୍ଯ୍ୟକଳାପ ପର୍ଯ୍ୟନ୍ତ ଗୁରୁତ୍ୱ ଶରୀରର ଆକାର ନିର୍ବିଶେଷରେ ସାମଗ୍ରିକ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ସ୍ଥାୟୀ ଜୀବନଶୈଳୀ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଉପରେ ବିବିଧତାକୁ ସମ୍ମାନ ଦେବା ଏବଂ କ୍ଷତିକାରକ ଖାଦ୍ୟ ସଂସ୍କୃତିକୁ ପ୍ରତ୍ୟାଖ୍ୟାନ କରିବା ସହିତ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଅନ୍ତର୍ନଳୀ ସ୍ୱାସ୍ଥ୍ୟର ଗୁରୁତ୍ୱକୁ ବୁଝିବା ମଧ୍ୟ ଅତ୍ୟନ୍ତ ଜରୁରୀ। ଆପଣଙ୍କ ଅନ୍ତର୍ନଳୀରେ କୋଟି କୋଟି ଜୀବାଣୁ ରହିଥାଏ, ଯାହାକୁ ସାମୂହିକ ଭାବରେ ଅନ୍ତର୍ନଳୀ ଜୀବାଣୁର ସୁସ୍ଥ ସନ୍ତୁଳନ ବଜାୟ ରଖିବା ସର୍ବୋତ୍ତମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଖାଦ୍ୟ, ଚାପ, ଔଷଧ ବ୍ୟବହାର ଭଳି କାରଣ ଦ୍ୱାରା ପ୍ରଭାବିତ ହୋଇପାରେ। ଜିନୋମିକ୍ସ ଉପରେ ଆଧାରିତ ବ୍ୟକ୍ତିଗତ ଖାଦ୍ୟ ପୁଷ୍ଟିସାର ପାଇଁ ଏକ ଲକ୍ଷ୍ୟ ଭିତ୍ତିକ ପଦ୍ଧତି ପ୍ରଦାନ କରେ, ଯାହା ଖାଦ୍ୟ ପସନ୍ଦକୁ ଅନୁକୂଳ କରିବା ଏବଂ ଉତ୍ତମ ସ୍ୱାସ୍ଥ୍ୟ ଫଳାଫଳକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟକ୍ତିଗତ ଜେନେଟିକ୍ ପରିବର୍ତ୍ତନକୁ ବିଚାରକୁ ନେଇଥାଏ। ତଥାପି ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ଜେନେଟିକ୍ ସୂଚନା ଅନ୍ତର୍ନିହିତ ସ୍ୱାସ୍ଥ୍ୟ ଅବସ୍ଥାକୁ ଚିହ୍ନଟ ଏବଂ ପରିଚାଳନା କରିବା ପାଇଁ ବ୍ୟବହାର କରାଯାଏ। ତଥାପି ଏହା ଗୁରୁତ୍ୱପୂର୍ଣ୍ଣ ଯେ ଜେନେଟିକ୍ ସୂଚନା କେବଳ ଗୋଟିଏ ଦିଗ ଏବଂ ବ୍ୟାପକ ସ୍ୱାସ୍ଥ୍ୟ ପରିଚାଳନା ପାଇଁ ବ୍ୟକ୍ତିଗତ ଖାଦ୍ୟ ସୁପାରିଶ ଗୁଡ଼ିକୁ ବ୍ୟାପକ ଜୀବନଶୈଳୀ କାରକ ସହିତ ସମନ୍ୱିତ କରାଯିବା ଉଚିତ। ଶ୍ରୋତା ଭଉଣୀ, ଜେନେଟିକ୍ ପୂର୍ବାନୁମାନ ବିଷୟରେ ଅଧିକ ଜାଣିବା ପାଇଁ ଆମର ଜେନେଟିକ୍ ପରାମର୍ଶଦାତାଙ୍କ ସହ କଥା ହୁଅନ୍ତୁ। ଶ୍ରୋତା ଭଉଣୀ, ଆଜିର ଆଲୋଚନା ଏଇଠାରେ ରଖି ଆପଣମାନଙ୍କ ଠାରୁ ମୁଁ ବିଦାୟ ନେଉଛି। ନମସ୍କାର।

ଶ୍ରୋତା ଭଉଣୀ, ଶିକ୍ଷୟିତ୍ରୀ ଭଉଣୀ ଅନ୍ନପୂର୍ଣ୍ଣା ସ୍ୱାଇଁଙ୍କ ଠାରୁ ଖାଦ୍ୟ ସମ୍ପର୍କରେ ଅନେକ କଥା ତ ଶୁଣିଲେ। ବର୍ତ୍ତମାନ ଆସନ୍ତୁ ଜାଣିବା ସନ୍ତୁଳିତ ଖାଦ୍ୟ କିପରି ଆମ ଜୀବନଶୈଳୀ ଉପରେ ପ୍ରଭାବ ପକାଏ। ହଁ ଭଉଣୀ, ସୁସ୍ଥ ଓ ନିରୋଗ ଜୀବନ ପାଇଁ ସନ୍ତୁଳିତ ଖାଦ୍ୟ ଏବଂ ସୁସ୍ଥ ଜୀବନଶୈଳୀ ଅତ୍ୟନ୍ତ ଜରୁରୀ। ସନ୍ତୁଳିତ ଖାଦ୍ୟରେ ଶରୀର ପାଇଁ ଆବଶ୍ୟକୀୟ ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର, ଭିଟାମିନ୍ ଓ ଖଣିଜ ଲବଣ ଉଚିତ ମାତ୍ରାରେ ରହିବା ଉଚିତ। ଏହା ସହିତ ନିୟମିତ ବ୍ୟାୟାମ, ପର୍ଯ୍ୟାପ୍ତ ନିଦ୍ରା ଓ ଚାପମୁକ୍ତ ଜୀବନଶୈଳୀ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ବଜାୟ ରଖିଥାଏ। ଶ୍ରୋତା ଭଉଣୀ, ସୁସ୍ଥ ଜୀବନଶୈଳୀ ପାଇଁ ଆସନ୍ତୁ ଜାଣିବା କିଛି ଟିପ୍ସ। ହଁ ଭଉଣୀ, ଦିନକୁ ଅତି କମ୍ରେ 30 ମିନିଟ୍ ଯୋଗ, ପଦଯାତ୍ରା ବା ବ୍ୟାୟାମ କରନ୍ତୁ। ପ୍ରତିଦିନ 7-8 ଘଣ୍ଟା ଗଭୀର ନିଦ୍ରା ଯାଆନ୍ତୁ। ସମୟ ଅନୁସାରେ ଖାଆନ୍ତୁ ଏବଂ ଅତ୍ୟଧିକ ତେଲ ମସଲା ଓ ଚିନି ଜାତୀୟ ଖାଦ୍ୟ ବର୍ଜନ କରନ୍ତୁ। ଧ୍ୟାନ ବା ମେଡିଟେସନ୍ ଦ୍ୱାରା ଚାପମୁକ୍ତ ରୁହନ୍ତୁ। ମଦ୍ୟପାନ ଓ ଧୂମପାନ ଠାରୁ ଦୂରେଇ ରୁହନ୍ତୁ। ସନ୍ତୁଳିତ ଖାଦ୍ୟ ଓ ସୁସ୍ଥ ଜୀବନଶୈଳୀ ଦ୍ୱାରା ମଧୁମେହ, ରକ୍ତଚାପ ଓ ହୃଦରୋଗ ଭଳି ସମସ୍ୟାରୁ ରକ୍ଷା ମିଳିଥାଏ।

ତେବେ ଶ୍ରୋତା ଭଉଣୀ, ସମୟ ଟିକ୍ଟି କରି ଇସାରା ଦେଲାଣି କାର୍ଯ୍ୟକ୍ରମଟିକୁ ଏଇଠି ରଖିବା ପାଇଁ। ତେବେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଲା ମତାମତ ଜଣାଇ ଚିଠି ଲେଖିଲେ ଆମେ ଖୁସି ହେବୁ। ତେବେ ଆମକୁ ଯୋଗାଯୋଗ କରିବାର ଠିକଣାଟି ହେଲା ନାରୀମହଲ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ 769042। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ ଆପଣଙ୍କ ଏହି ରେଡ଼ିଓ ଭଉଣୀ ପୁଷ୍ପଲତାକୁ। ରହୁଛି, ନମସ୍କାର।

ଶ୍ରୋତାବନ୍ଧୁ ଶୁଣିଲେ ନାରୀ ମହଲ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା ହେବାକୁ ଯାଉଛି। ଏବେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆସନ୍ତାକାଲି ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। 6:35 ରହିଛି ଶ୍ରୀରାମଚରିତ ମାନସର 150ତମ ଭାଗ। ସକାଳ 7:25 ଶୁଣିବେ କାର୍ଯ୍ୟକ୍ରମ ଝୁମ୍ ତାନାନା। 8:30 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀ ଏବଂ ସୁଜାତା ମହାପାତ୍ର। 8:45 ବଣପାହାଡ଼ର ଗୀତର କାର୍ଯ୍ୟକ୍ରମରେ ଶୁଣିବେ ଖାଡ଼ିଆ ଗୀତ, ପରିବେଷଣ କରିଛନ୍ତି ରୋଜ ନୀଲିମା ସୋରେଙ୍ଗ ଏବଂ ସାଥୀ। ଦିନ 10:00 ଶୁଣିବେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆମ ଗୀତ। ମଧ୍ୟାହ୍ନ 12:00 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର ରହିଛି 1269ତମ ଭାଗ। ଆସନ୍ତାକାଲି ରାତି 7:30 କିଷାନବାଣୀ କାର୍ଯ୍ୟକ୍ରମରେ ଶୁଣିବେ ଲାଭଜନକ ତରଭୁଜ ଚାଷ, ଆଲୋଚନା କରିଛନ୍ତି ବିଦ୍ୟାଧର ଖାଡ଼ିଆ। ଆସନ୍ତାକାଲି ରାତି 10:30 ଶୁଣିବେ ନାଟକ ବଳି, ରଚନା ଏବଂ ପ୍ରଯୋଜନା ପ୍ରଦୀପ୍ତ କୁମାର ନନ୍ଦ, ସହଯୋଗିତା ରଘୁନନ୍ଦନ ଲାକ୍ରା ଏବଂ ରବୀନ୍ଦ୍ର ନାୟକ। ଶ୍ରୋତାବନ୍ଧୁ, ଏ ଥିଲା ଆମର ଆସନ୍ତାକାଲି ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କେତୋଟି ସୂଚନା ଆକାଶବାଣୀ ରାଉରକେଲା। ଏବେ ଆସନ୍ତୁ ଶୁଣିବା କେତୋଟି ସମ୍ବଲପୁରୀ ଗୀତ। ପ୍ରଥମେ ପ୍ରହ୍ଲାଦ ନାୟକଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ସନାତନ ସୁନା।

0: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛି 7008248758।
1: ଚିନ୍ମୟ ବିଦ୍ୟାଳୟ ଓଡ଼ିଆ ମାଧ୍ୟମ ସେକ୍ଟର 7 ରାଉରକେଲା। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ଓଡ଼ିଶା ବୋର୍ଡ ସ୍ୱୀକୃତିପ୍ରାପ୍ତ ଦୀର୍ଘ 47 ବର୍ଷର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ, ଯେଉଁଠି ସଠିକ୍ ଶିକ୍ଷା ସଠିକ୍ ମାର୍ଗଦର୍ଶନ ସହ ପିଲାଙ୍କର ସୁରକ୍ଷା ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଆଉ 1983 ମସିହାରୁ 2025 ମସିହା ପର୍ଯ୍ୟନ୍ତ 100% ପାସ୍ ହାର ହେଉଛି ଯାହାର ଅନନ୍ୟ ସଫଳତା, ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା। ଆଉ ଚିନ୍ମୟ ଅମୃତ ମହୋତ୍ସବ 2026 ପାଳନ ଅବସରରେ ଶିଶୁବାଟିକାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ନିମନ୍ତେ ପ୍ରଥମ 100 ଜଣ ପ୍ରାର୍ଥୀଙ୍କ ପାଇଁ ରହିଛି ମଧ୍ୟ ବିଶେଷ ରିହାତିର ସୁବିଧା। ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00-11:00। ମୋବାଇଲ ନମ୍ବର 9238683735 ଏବଂ 7008173085। ପୁଣି ଥରେ 9238683735 ଏବଂ 7008173085। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
0: ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମରେ ଶୁଣନ୍ତୁ ଶେଷ ଗୀତଟି। କ୍ଷିତିପତି ସାହୁଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ସନାତନ ସୁନା।

0: ପ୍ରକୃତି ଓ ପରିବେଶର ସୁରକ୍ଷା ବିନା ଆମେ ଏକ ସୁନ୍ଦର ଦେଶର ପରିକଳ୍ପନା କରିପାରିବା ନାହିଁ। ଦେଶର ନାଗରିକମାନେ ଆପଣାର ପରିବେଶକୁ ସୁରକ୍ଷିତ ରଖିବା କ୍ଷେତ୍ରରେ କାର୍ଯ୍ୟ ନ କଲେ ଉଜ୍ଜଳ ଭବିଷ୍ୟତର ଲକ୍ଷ୍ୟ ପୂରଣ ହେବ ନାହିଁ। ଉଜ୍ଜଳ ଦେଶ ପାଇଁ ବ୍ୟକ୍ତି ଜୀବନରେ ସ୍ୱଚ୍ଛତା, ନିର୍ମଳ ପରିବେଶ, ସୁନ୍ଦର ସବୁଜିମା ଅପରିହାର୍ଯ୍ୟ। ଏହି ଅବସରରେ ଆଜି ରହିଛି ଆଲୋଚନା, ନିର୍ମଳ ପରିବେଶ, ଉଜ୍ଜଳ ଦେଶ। ଏ ସମ୍ପର୍କରେ କହିଛନ୍ତି ଲେଖକ ତଥା ସ୍ତମ୍ଭକାର ଡକ୍ଟର ଇଞ୍ଜିନିୟର ସଞ୍ଜୟ କୁମାର ପଣ୍ଡା।
1: ଏକ ଦାୟିତ୍ୱବାନ ନାଗରିକ ହିସାବରେ ଆମମାନେ ସମସ୍ତେ ନିଜ ନିଜର ଶ୍ରମଦାନ କରି ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହିତ ପ୍ରଦୂଷଣ ମୁକ୍ତ କରିବା ଓ ପରିବେଶର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବାର ଆବଶ୍ୟକତା ଅଛି। ଆମମାନେ ସମସ୍ତେ ନିଜର ଶରୀରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହିତ ଗ୍ରାମୀଣ ରାସ୍ତା, କୋଠାବାଡ଼ି, ପୋଖରୀ, ବିଦ୍ୟାଳୟ, ମହାବିଦ୍ୟାଳୟ ଆଦି ବିଭିନ୍ନ ଜାଗାରେ ଯେଉଁଠି ବି ଆମେ ସାମାନ୍ୟତମ ବି ଆବର୍ଜନା ପାଇଲେ ଆମେ କାହାକୁ ଅପେକ୍ଷା ନକରି ନିଜର ଇଚ୍ଛା ଅନୁସାରେ ଆନନ୍ଦ ମନରେ ଯଦି ଆମେ ନିଜର ଶ୍ରମଦାନ କରି ଆମେ ତାକୁ ଯଦି ପରିଷ୍କାର ପରିଚ୍ଛନ୍ନ କରିଦେଇପାରିଲା, ଆବର୍ଜନା ବସ୍ତୁକୁ ଯଦି ଆମେମାନେ ତାକୁ ଠିକଣା ଭାବରେ ସଂରକ୍ଷଣ କରି ତା'ର ଯଦି ସଠିକ୍ ପରିଚାଳନା କରିଦେଇପାରିଲେ, ନିର୍ମଳ ରଖିବା, ତାହେଲେ ନିଶ୍ଚିତ ରୂପେ ଆମର ଦେଶ ଉଜ୍ଜଳ ହେବ। ଏହି ଦେଶର ଭବିଷ୍ୟତ ସମସ୍ତ ଭାରତୀୟମାନଙ୍କର ସ୍ୱଚ୍ଛତା ଉପରେ ନିର୍ଭର କରୁଛି। ଏଣୁ ସମସ୍ତେ ଆମେ ନିଜର ଘରଠୁ ଏହି ପରିଷ୍କାର ପରିଚ୍ଛନ୍ନତାର ଅଭିଯାନ ଆରମ୍ଭ କରି ଆମେ କିପରି ଆଗକୁ ଆଗକୁ ବଢ଼ିଯାଇପାରିବା, ଆମର ପରିବେଶକୁ ସ୍ୱଚ୍ଛ ରଖିବା, ସମୃଦ୍ଧ ରଖିବା, ସେ ବିଷୟରେ ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ ରହିବାର ଆବଶ୍ୟକତା ଅଛି। ଆମମାନେ ସମସ୍ତେ ଯଦି ଗ୍ରାମ, ନଗର, ସମୁଦ୍ର ବେଳାଭୂମି, ଉଦ୍ୟାନ ଓ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଯଦି ଆମେ ଆବର୍ଜନା ମୁକ୍ତ କରିବା, ସ୍ୱଚ୍ଛ ସୁନ୍ଦର କରି ରଖିବା, ତାହେଲେ ଆମ ପର୍ଯ୍ୟଟନ ଶିଳ୍ପର ବିକାଶ ହେବା ସହିତ ଏଠାରେ ବିଦେଶୀ ନିବେଶ ମଧ୍ୟ ପ୍ରତ୍ୟକ୍ଷ ଭାବରେ ବୃଦ୍ଧି ହେବ, ଯାହାଫଳରେ ଆମ ଭାରତ ବର୍ଷର ଅର୍ଥନୈତିକ ମାନଦଣ୍ଡ ବୃଦ୍ଧି ପାଇବା ସହିତ ଗ୍ରାମୀଣ ବିକାଶ ମଧ୍ୟ ସହଜର ହୋଇପାରିବ। ଏହା ସହିତ ଭାରତର ସୁନାମ ସାରା ବିଶ୍ୱରେ ବିବର୍ଦ୍ଧିତ ହେବା ସହିତ ଭାରତକୁ ଗୌରବାନ୍ୱିତ ମନେ କରିବାର ଏକ ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ। ଏଣୁ ସମସ୍ତେ ଆମେ ମିଳିମିଶି ସର୍ବଭାରତୀୟ ସ୍ତରରେ ଆମେମାନେ ସ୍ୱଚ୍ଛକୁ ଆହୁରି କିପରି ଜୋରଦାର କରିପାରିବା, ସେ ବିଷୟରେ ଆମର ସଦାସର୍ବଦା ପ୍ରୟାସ ଲାଗି ରହିବା ଆବଶ୍ୟକ ଅଟେ। ପରିବେଶକୁ ଆବର୍ଜନା ମୁକ୍ତ କରି ଯଦି ପ୍ରଦୂଷଣରୁ ଆମେ ପରିବେଶକୁ ବଞ୍ଚାଇ ଦେଇପାରିଲେ, ପ୍ରଦୂଷଣକୁ ଯଦି ଆମେ ଆଖିଦୃଶିଆ ଭାବରେ ହ୍ରାସ କରିଦେଇପାରିଲେ, ତାହେଲେ ଆମର କୃଷି କ୍ଷେତ୍ରରେ ମଧ୍ୟ ଆମମାନେ ଅଶେଷ ଲାଭାନ୍ୱିତ ହେବା ସହିତ ପଶୁ ସମ୍ପଦ ମଧ୍ୟ ବିକାଶ ହୋଇପାରିବ, ଯାହାଫଳରେ ଗ୍ରାମୀଣ ମାନଦଣ୍ଡର ଅଭିବୃଦ୍ଧି ହେବା ସହିତ ଅର୍ଥନୈତିକ ଅଭିବୃଦ୍ଧିରେ ଏହା ସହାୟକ ହୋଇପାରିବ। ଗ୍ରାମର ସମସ୍ତ ଜନସାଧାରଣ, ସ୍ତ୍ରୀ ପୁରୁଷ ସମସ୍ତେ ସ୍ୱାବଲମ୍ବୀ ହେବା ସହିତ ଏ ସମାଜରେ ସେମାନେ ଏକ ଭଲ ଜୀବନଯାପନ ଅତିବାହିତ କରିବାର ଏକ ସୁଯୋଗ ମଧ୍ୟ ସୃଷ୍ଟି କରିପାରିବେ। ଭାଷା, ସାହିତ୍ୟ,

ସଂସ୍କୃତି ଓ ବିଜ୍ଞାନକୁ ଆଧାର କରି କ୍ଷିପ୍ରଗତିରେ ବିକାଶ କରୁଥିବା ଭାରତବର୍ଷ ଆଜିର ସମାଜରେ ନିର୍ମଳ ପରିବେଶ ଉଜ୍ଜଳ ଦେଶ ଏହି ଭାବଧାରାକୁ ସାକାର କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ। ସଂସ୍କୃତରେ ଗୋଟିଏ ଶ୍ଳୋକ ଅଛି, ଶୌଚମ୍ ସ୍ୱାସ୍ଥ୍ୟ ଆଦର ସୌଖ୍ୟସ୍ୟ ମୂଳ ସର୍ବରୋଗସ୍ୟ ସାରମ୍ ଜୀବନସ୍ୟ ପ୍ରାଣ ଆତ୍ମନ ଶୁଦ୍ଧି ଲୋକସ୍ୟ ସୁସ୍ଥିତି ସମୃଦ୍ଧ୍ୟାତ୍ମକ ବିକାଶ ଧର୍ମସ୍ୟ ମୂଳ। ନିଜକୁ ଯଦି ଆମେ ନିର୍ମଳ ରଖିପାରିବା ତାହେଲେ ଆମମାନେ ନିଜ ସ୍ୱାସ୍ଥ୍ୟକୁ ସମୃଦ୍ଧ କରିପାରିବା, ସୁଖକୁ ବଳିଆନ କରିପାରିବା, ସର୍ବରୋଗରୁ ମୁକ୍ତି ପାଇବା ସହିତ ଜୀବନରେ ପ୍ରାଣ ସଞ୍ଚାର କରିଦେଇପାରିବା, ଆତ୍ମାକୁ ଶୁଦ୍ଧି କରିବା ସହିତ ଏ ସମାଜରେ ଆମର ସ୍ଥିତି ସୁଦୃଢ଼ ହୋଇପାରିବ, ସମୃଦ୍ଧ ହେବା ସହିତ ଆମ ସ୍ଥିତି ବିକାଶ ଦିଗକୁ ଅଗ୍ରସର ହେବ। ଏଣୁ ଆମର ସଦାସର୍ବଦା ପରିଚ୍ଛନ୍ନ ରହିବା ସ୍ୱାସ୍ଥ୍ୟ ପକ୍ଷରେ କେତେ ଦରକାର, ରାଷ୍ଟ୍ର ପାଇଁ କେତେ ଉପଯୋଗୀ, ସମସ୍ତ ଭାରତୀୟ ହୃଦୟଙ୍ଗମ କରିବାର ଆବଶ୍ୟକତା ରହିଛି। ପୋଖରୀ, ନଦୀ, ନାଳ ଓ ସମୁଦ୍ରର ଜଳକୁ ଯଦି ଆବର୍ଜନା ମୁକ୍ତ କରିପାରିବା ତାହେଲେ ଜଳର ପ୍ରଦୂଷଣ ନିଶ୍ଚିତ ରୂପେ ହ୍ରାସ ପାଇବା ସତ୍ତ୍ୱେ ଏଠାରେ ପଶୁ ସମ୍ପଦ ଓ ବିଶେଷ କରି ମତ୍ସ୍ୟ ଚାଷ ବହୁତ ଭାବରେ ଅଭିବୃଦ୍ଧି ହେବ। ଏହି ଅଭିବୃଦ୍ଧି ଫଳରେ ଆମର ଅର୍ଥନୈତିକ ମାନଦଣ୍ଡ ବିଶେଷ ଭାବରେ ସୁଦୃଢ଼ ହୋଇପାରିବ। କେବଳ ଗ୍ରାମରେ ପାଇଖାନା ନିର୍ମାଣ କରିଦେଲେ ଆମର ଦାୟିତ୍ୱବୋଧ ସରିବ ନାହିଁ। ଆମେ ସମସ୍ତେ ନିଜ ଘରୁ ସ୍ୱଚ୍ଛତାକୁ ଆମେ ଆଗେଇ ନେବା, ସ୍ୱାକାର କରିବାର ଏକ ମନୋବୃତ୍ତି ସୃଷ୍ଟି କରିବାର ଆବଶ୍ୟକତା ଅଛି। ନିଜର ବ୍ୟକ୍ତିଗତ ସ୍ୱଚ୍ଛତା ଓ ପରିଚ୍ଛନ୍ନତାକୁ ଆମେମାନେ ଧାବ ଦେବାର ଆବଶ୍ୟକତା ଅଛି। ଆମେ ସମସ୍ତଙ୍କର ଏହି ମନୋବୃତ୍ତି ରହିବାର ଅଛି ଯେ ଆମ ଯେତିକି ସବୁ ଅଳିଆ ଆବର୍ଜନା ଅଛି ଆମେ ତାକୁ ଭଲ ଭାବରେ ବିଧିବଦ୍ଧ ଭାବରେ କୌଣସି ଗୋଟିଏ ସ୍ଥାନରେ ସଂଗୃହିତ କରି ରଖି ପରବର୍ତ୍ତୀ ପର୍ଯ୍ୟାୟରେ ବର୍ଜ୍ୟବସ୍ତୁ ପରିଚାଳନା କେମିତି କରାଯିବ, ବିଭିନ୍ନ ବୈଷୟିକ ପ୍ରଣାଳୀକୁ ଆପଣେଇ ନେଇ ଆମମାନେ କିପରି ବର୍ଜ୍ୟବସ୍ତୁରୁ ଆମେ କିପରି ରୋଜଗାର କିଛି କରିପାରିବା, ଜୈବିକ ସାର ଉତ୍ପାଦନ କରିଦେଇପାରିବା, ସେ ବିଷୟରେ ଚେଷ୍ଟା କରିବାର ଆବଶ୍ୟକତା ଅଛି। ଆମେ କମ୍ପୋଷ୍ଟ ବା ସାର ତିଆରି କରିପାରିବା ବର୍ଜ୍ୟବସ୍ତୁରୁ, ନିଜେ ନିଜେ ସମାଧାନ କରି ବାଡ଼ି ବଗିଚାରେ ଯଦି ଆମ ଦ୍ୱାରା ସୃଷ୍ଟି ହେଉଥିବା ସମସ୍ତ ଜୈବିକ ବର୍ଜ୍ୟବସ୍ତୁକୁ ଆମମାନେ ଯଦି ତା ଦେହରେ ବ୍ୟବହାର କରି ସାର ପ୍ରସ୍ତୁତ କରିଦେଇପାରିବା ତାହେଲେ ତାହା ମଧ୍ୟ ଆମର ଉଦ୍ୟାନ ବାଡ଼ି ବଗିଚା ସୃଷ୍ଟିରେ ସହାୟକ ହେବା ସହିତ ଫଳ ପୁଷ୍ପରେ ଆମମାନଙ୍କର ପରିବେଶ ଆହୁରି ଉଲ୍ଲସିତ ହୋଇପାରିବ ଏ ନିଃସନ୍ଦେହ। ଆମମାନେ ସମସ୍ତେ ହାତରେ ହାତ ମିଶାଇ ଯଦି ବ୍ୟକ୍ତିଗତ ସ୍ତରରେ, ସାମାଜିକ ସ୍ତରରେ ଯଦି ଆମମାନେ ସମସ୍ତେ ପ୍ରଚେଷ୍ଟା କରିବା, ଆମମାନେ ଯଦି ବେସରକାରୀ ସଂସ୍ଥାମାନଙ୍କୁ ମଧ୍ୟ ଏ ମଧ୍ୟରେ ସମ୍ମିଳିତ କରି ସାକାର କରିଦେଇପାରିବା, ବୋଧ ହୁଏ ଆମର ସ୍ୱଚ୍ଛ ନିର୍ମଳ ପରିବେଶ ଉଜ୍ଜଳ ଦେଶର ସ୍ୱପ୍ନ ସାକାର ହୋଇପାରିବ। ଆମ ଦେଶ ଏକ ବହୁଧର୍ମୀର ଦେଶ, ବହୁ ଭାଷାଭାଷୀର ଦେଶ, ବିଭିନ୍ନ ଚାଲିଚଳନକୁ ନେଇ ଏ ଦେଶର ସାଂସ୍କୃତିକ ପରିବେଶ ପରିପୁଷ୍ଟ। ସମସ୍ତ ସାଂସ୍କୃତିକ ବିଭିନ୍ନତା ମଧ୍ୟରେ ଆମକୁ ଏକାକାର ହୋଇ ସାରା ଭାରତରେ ଆମେ ବର୍ଜ୍ୟବସ୍ତୁ ପରିଚାଳନା କରିବା ସହିତ ଏକ ସାରସ୍ୱତ ଉଦ୍ୟମ ସୃଷ୍ଟି କରି ଯଦି ଆମେ ସ୍ୱଚ୍ଛତାଙ୍କୁ ଏକ ଆନ୍ଦୋଳନ ରୂପ ଦେଇପାରିବା, ବୋଧହୁଏ ଏହା ଆମ ପାଇଁ ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିବା ସହିତ ଉଜ୍ଜଳ ଭବିଷ୍ୟତ ସୃଷ୍ଟି କରିଦେଇପାରିବ। ମହିଳାମାନଙ୍କର ଗ୍ରାମୀଣ ପାଇଖାନା ହେବା ଦ୍ୱାରା ଯଥେଷ୍ଟ ମାତ୍ରାରେ ତାଙ୍କର ସ୍ୱାଭିମାନ ବିବର୍ଦ୍ଧିତ ହେବା ସହିତ ସମସ୍ତେ ରୋଗରୁ ମୁକ୍ତି ପାଇଛନ୍ତି। ଆପଣମାନେ ନିଶ୍ଚିତ ରୂପେ ଏହା ଉପଲବ୍ଧି କରିପାରିଥିବେ ଯେ ଗ୍ରାମୀଣ ଶୌଚ ହେବା ପାଇଁ ଯେଉଁ ପାଇଖାନା ସବୁ ନିର୍ମାଣ କରାଗଲା ତାଦ୍ୱାରା ପରିବେଶରେ ବାୟୁ, ଜଳ, ମୃତ୍ତିକା ପ୍ରଦୂଷଣରୁ ଆମେମାନେ ସମସ୍ତେ ମୁକ୍ତି ପାଇବା ସହିତ ଡାଇରିଆ, ଜଣ୍ଡିସ୍, ମ୍ୟାଲେରିଆ ଆଜି ବିଭିନ୍ନ ରୋଗରୁ ଆମମାନେ ସମସ୍ତେ ମୁକ୍ତି ପାଇ ଏ ସମାଜକୁ ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ସହାୟକ ହୋଇପାରିଛେ। ସମାଜରେ ବଞ୍ଚିବାକୁ ହେଲେ ସୁନ୍ଦର ସ୍ୱାସ୍ଥ୍ୟର ଆବଶ୍ୟକତା ଅଛି, ସୁନ୍ଦର ମନର ଆବଶ୍ୟକତା ଅଛି, ସୁନ୍ଦର ଶରୀର ଓ ଆତ୍ମାର ମଧ୍ୟ ଆବଶ୍ୟକତା ରହିଛି। ଏଣୁ ଆମମାନେ ସମସ୍ତେ ଏକାକାର ହୋଇ ଏ ସମାଜରେ ବଞ୍ଚିବାକୁ ହେଲେ ସେହି ଆନ୍ଦୋଳନଟି ଆମର ବ୍ୟକ୍ତିଗତ ସ୍ତରରୁ ଆରମ୍ଭ କରି ଏ ସମାଜରେ ପ୍ରତ୍ୟେକ ଘରରୁ ଏକ ସୁନ୍ଦର ସ୍ୱପ୍ନ ନେଇ ଯଦି ଆମେ ନିର୍ମଳ ପରିବେଶ ଉଜ୍ଜଳ ଦେଶର ବାର୍ତ୍ତାକୁ ଯଦି ଆମେ ସବୁ ଜନମାନସରେ ରେଖାଙ୍କିତ କରିଦେଇପାରିଲେ ବୋଧହୁଏ ସମାଜରେ ଆମମାନେ ବିକଶିତ ହେବା ପାଇଁ ଆଉ ବେଶୀ ସମୟ ଲାଗିବ ନାହିଁ। ଏଣୁ ଭଗବତ ଗୀତାର ଅଧ୍ୟାୟ 16 ଅନୁଚ୍ଛେଦ 7ର ଗୋଟେ ପଂକ୍ତି ଏଠି ପ୍ରଣିଧାନ ଯୋଗ୍ୟ। ପ୍ରବୃତ୍ତିଂ ଚ ନିବୃତ୍ତିଂ ଚ ଜନାନ ବିଦୁରାସୁରାହା ନ ଶୌଚମ୍ ନାପି ଚାଚରୋ ନ ସତ୍ୟମ୍ ତେଷୁ ବିଦ୍ୟତେ। ଏହାର ଅର୍ଥ ହେଲା କେଉଁ କର୍ମ କରିବା ଉଚିତ, କେଉଁ କର୍ମ କରିବା ଅନୁଚିତ ତାହା ଆସୁରିକ ପ୍ରବୃତ୍ତିର ଲୋକମାନେ ଜାଣିପାରନ୍ତି ନାହିଁ। ତେଣୁ ସେମାନଙ୍କଠାରେ ଶୁଦ୍ଧତା, ଉତ୍ତମ ଆଚରଣ କିମ୍ବା ସତ୍ୟବାଦିତା ଦେଖାଯାଏ ନାହିଁ। ଅତଏବ ଆମେମାନେ ସମସ୍ତେ ପୁଣ୍ୟ ହୃଦୟ ଉପରେ ବିଶ୍ୱାସ କରୁ। ଆମର କର୍ମ ଆଧ୍ୟାତ୍ମିକ ଚିନ୍ତାଧାରାରେ ହେଉଥିବା ଯୋଗୁଁ ସକାରାତ୍ମକ ଚିନ୍ତାଧାରା ନେଇ ଆମମାନେ ସମସ୍ତେ ଯଦି ଶୁଦ୍ଧତାକୁ

0: ମନ ମଧ୍ୟରେ ଆତ୍ମା ମଧ୍ୟରେ କାୟିକ ବାଚିକ ମାନସିକ ସ୍ତରରେ ପ୍ରୟୋଗ କରି ଯଦି ଆମେ ଆମ ପରିବେଶକୁ ସ୍ୱଚ୍ଛ ରଖିବା, ପ୍ରଦୂଷଣରୁ ମୁକ୍ତ କରିବା ସହିତ ବାୟୁମଣ୍ଡଳରୁ ଉତ୍ତାପ ବୃଦ୍ଧିରୁ ମଧ୍ୟ ଆମେ ପୃଥିବୀକୁ ରକ୍ଷା କରିବା, ତା ସହିତ ଆମର ପରିବାରରେ ସାରା ବିଶ୍ୱରେ ଆମମାନେ ନୂତନ ସନ୍ଦେଶ ପ୍ରଦାନ କରି ଆମମାନେ ଏକ ସ୍ୱାଭିମାନୀ ଭାରତୀୟ ହିସାବରେ ନିଜକୁ ପ୍ରତିପାଦିତ ଯଦି କରିପାରିବା, ତାହେଲେ ଆମର ନିର୍ମଳ ପରିବେଶ ଓ ଉଜ୍ଜଳ ଦେଶର ସ୍ୱପ୍ନ ସାକାର ହେବା ସହିତ ଏକ ବଳିଷ୍ଠ ବାର୍ତ୍ତା ଏ ସମାଜକୁ ଯାଇପାରିବ।
1: ଶୁଣୁଥିଲେ ଆଲୋଚନା ନିର୍ମଳ ପରିବେଶ ଉଜ୍ଜଳ ଦେଶ, ଏ ସମ୍ପର୍କରେ କହିଥିଲେ ଲେଖକ ତଥା ସ୍ତମ୍ଭକାର ଡକ୍ଟର ଇଞ୍ଜିନିୟର ସଞ୍ଜୟ କୁମାର ପଣ୍ଡା। କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ, ନମସ୍କାର।
2: ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ପୁଞ୍ଜିପତିମାନଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଶିଳ୍ପ ସମୃଦ୍ଧି କ୍ଷେତ୍ରରେ ଦେଶର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଛି ଓଡ଼ିଶା। ନୂଆଦିଲ୍ଲୀରେ ବିଦ୍ୟାଳୟ ପରିଚାଳନା କମିଟିର ନିର୍ଦ୍ଦେଶାବଳୀକୁ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ମୁମ୍ବାଇରେ ୱେଫ୍ ଡକ୍ ବଜାରର ଦ୍ୱିତୀୟ ସଂସ୍କରଣ ଆସନ୍ତା ମାସ 16 ତାରିଖରୁ ହେବ ଆରମ୍ଭ ଏବଂ ରାଜ୍ୟରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ହେବା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଆଜି ଅହମ୍ମଦାବାଦଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିବେଶକ ସମ୍ମିଳନୀରେ ଯୋଗଦେଇ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରମୁଖ ଉଦ୍ୟୋଗୀ ଓ ନିବେଶକମାନଙ୍କ ସହିତ ଆଲୋଚନା କରିଛନ୍ତି। ଗଣମାଧ୍ୟମରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଶିଳ୍ପ ସମୃଦ୍ଧି କ୍ଷେତ୍ରରେ ଦେଶର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଛି। ରାଜ୍ୟରେ ପୁଞ୍ଜିନିବେଶର ଅପାର ସମ୍ଭାବନା ରହିଛି ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ରାଜ୍ୟରେ ବନ୍ଦରଭିତ୍ତିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଏକ ପ୍ରତିନିଧି ଦଳ ମୁନ୍ଦ୍ରା ବନ୍ଦର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ମାଲ ପରିବହନ ଓ ବନ୍ଦର ଆଧାରିତ ଶିଳ୍ପରେ ସମ୍ଭାବନା ସୁଯୋଗକୁ ଆହୁରି ବ୍ୟାପକ କରିବ। ଆସନ୍ତାକାଲି ଭଦୋଦରାଠାରେ ନିବେଶକମାନଙ୍କ ସହିତ ଏକ ବୈଠକରେ ଆୟୋଜନ କରାଯାଇଛି। ଏଥିସହିତ କାର୍ଯ୍ୟକ୍ରମର ଅଂଶସ୍ୱରୂପ କେଭାଡ଼ିଆ ଗସ୍ତ ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳରେ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଛନ୍ତି। ପଶ୍ଚିମ ଏସିଆରେ ସାମ୍ପ୍ରତିକ ସ୍ଥିତି ମଧ୍ୟରେ ଦେଶରେ ଏଲ୍ପିଜି ଯୋଗାଣ ସ୍ୱାଭାବିକ ରହିଛି ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀମତୀ ଶର୍ମା କହିଛନ୍ତି, ଘରୋଇ ଇନ୍ଧନ ଯୋଗାଣକୁ ସ୍ୱାଭାବିକ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ରନ୍ଧନ ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ କୌଣସି ବୃଦ୍ଧି କରାଯାଇ ନାହିଁ। ପେଟ୍ରୋଲ ଓ ଡିଜେଲର ମଧ୍ୟ ମୂଲ୍ୟ ବୃଦ୍ଧି ହୋଇନାହିଁ। ଗୁଜବରେ ବିଶ୍ୱାସ ନ କରିବାକୁ ଜନସାଧାରଣଙ୍କୁ ଶ୍ରୀମତୀ ଶର୍ମା ପରାମର୍ଶ ଦେଇଛନ୍ତି। ପଶ୍ଚିମବଙ୍ଗରେ ନୂତନ ବିଜେପି ସରକାର ଆସନ୍ତା 9 ତାରିଖରେ ଶନିବାର ଦିନ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ଶପଥ ଗ୍ରହଣ କରିବେ। ଏହି ସମାରୋହ ବ୍ରିଗେଡ୍ ପ୍ୟାରେଡ୍ ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ରାଜ୍ୟ ବିଜେପି ସଭାପତି ସମୀକ ଭଟ୍ଟାଚାର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ନୂତନ ସରକାରଙ୍କ ଏହି ଶପଥ ଗ୍ରହଣ ଉତ୍ସବ ସେଦିନ ପୂର୍ବାହ୍ନ 10ଟାରେ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ତଥା ଅନ୍ୟ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଏହି ଶପଥ ଗ୍ରହଣ ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପଶ୍ଚିମବଙ୍ଗରେ ପ୍ରମୁଖ ରାଜନୈତିକ ସମାବେଶ ଅନୁଷ୍ଠିତ ହେବାରେ ଏହି ବ୍ରିଗେଡ୍ ପ୍ୟାରେଡ୍ ପଡ଼ିଆର ଏକ ଐତିହାସିକ ମହତ୍ତ୍ୱ ରହିଥିବା ଦୃଷ୍ଟିରୁ ଶପଥ ଗ୍ରହଣ ଉତ୍ସବ ଲାଗି ଏହି ସ୍ଥଳକୁ ଚୟନ କରାଯାଇଛି ବୋଲି ଦଳ ପକ୍ଷରୁ କୁହାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ 10ମ ଶ୍ରେଣୀ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ବିଦ୍ୟାଳୟଗୁଡ଼ିକର ସମୀକ୍ଷା କରାଯିବ ବୋଲି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ନେଇ ଶିକ୍ଷକ ସମ୍ମିଳନୀର ଆୟୋଜନ କରାଯିବ। ଏଥିସହ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ଉତ୍ତମ ପ୍ରଦର୍ଶନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ପ୍ରଶାସନକୁ ସୁଦୃଢ଼ ଏବଂ ଶିକ୍ଷା ଫଳାଫଳକୁ ଉନ୍ନତ କରିବାରେ ବିଦ୍ୟାଳୟ ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଜି ବିଦ୍ୟାଳୟ ପରିଚାଳନା କମିଟିର ନିର୍ଦ୍ଦେଶାବଳୀକୁ ଉନ୍ମୋଚନ କରି ଶ୍ରୀ ପ୍ରଧାନ କହିଛନ୍ତି, ପ୍ରତ୍ୟେକ ଶିକ୍ଷାବର୍ଷ ପୂର୍ବ ବର୍ଷର ସମୀକ୍ଷା ସହିତ ଆରମ୍ଭ ହୋଇଥାଏ, ଯାହା ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ନୂତନ ମୂଳଦୁଆ ସ୍ଥାପନ କରେ। ଜାତୀୟ ଶିକ୍ଷାନୀତି 2020 ସହିତ ସମନ୍ୱୟ ରକ୍ଷା କରି ବିଦ୍ୟାଳୟ ପରିଚାଳନା କମିଟି ଅଧିକ ଅଂଶଗ୍ରହଣ, ଉନ୍ନତ ବିଦ୍ୟାଳୟ ଭିତ୍ତିଭୂମି ଏବଂ ଆଧୁନିକ ଶିକ୍ଷା ପଦ୍ଧତି ଉପରେ ଗୁରୁତ୍ୱାରୋପ କରୁଛି।
1: ଆମାରି ଦେଶ ମେ ଜୋ ଲଗଭଗ 15 ଲାଖ ସ୍କୁଲ୍ସ ହେଁ।

0: सभी स्कूल्स में स्टूडेंट्स टीचर्स और सोसाइटी के बीच में, समाज और विद्यार्थी और शिक्षकों के बीच में एक ब्रिज बनाने के काम स्कूल मैनेजमेंट कमेटी करेगा। बच्चों की मल्टी डायमेंशनल डेवलपमेंट, चौमुखी विकास के लिए उनकी पढ़ाई, उनकी स्वास्थ्य, उनकी व्यवस्था, उनकी मेंटल हेल्थ, TWSN, ये सारा विषयों के ऊपर जो व्यवस्था है, सरकार की दायित्व है व्यवस्था बनाना, लेकिन व्यवस्था की आगे जो हैंड होल्डिंग की आवश्यकता है, मेंटरिंग की आवश्यकता है, उसमें स्कूल मैनेजमेंट कमेटी की बहुत बड़ा भूमिका है, स्कूल प्रबंधन समिति की बहुत बड़ा भूमिका है।
1: ଭୁବନେଶ୍ୱର ଓହବ୍ ଠାରେ ଆଜି ଜିଲ୍ଲା ଶିଳ୍ପକେନ୍ଦ୍ର ସାଧାରଣ ପରିଚାଳକଙ୍କ ଯୋଜନା କାର୍ଯ୍ୟାନ୍ୱୟନ ଓ ରୂପାୟନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମତ୍ସ୍ୟ ପ୍ରାଣୀ ସମ୍ପଦ ଯୋଜନା କାର୍ଯ୍ୟାନ୍ୱୟନ ଓ ରୂପାୟନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମତ୍ସ୍ୟ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଜିଲ୍ଲା ସ୍ତରରେ ଚାଲିଥିବା ବିଭିନ୍ନ ଶିଳ୍ପ ଯୋଜନାର ଅଗ୍ରଗତି, କାର୍ଯ୍ୟାନ୍ୱୟନ ଓ ଆଗାମୀ ରୂପରେଖ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ରାଜ୍ୟରେ ଶିଳ୍ପ ବିକାଶ, ଉଦ୍ୟୋଗିକ ସଶକ୍ତିକରଣ ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ଉଦ୍ୟୋଗୀମାନଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବାକୁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ସହିତ ୱେବ୍ ଡଗ୍ ବଜାରର ଦ୍ୱିତୀୟ ସଂସ୍କରଣ ଆସନ୍ତା ଜୁନ୍ ମାସ 16 ତାରିଖରୁ ମୁମ୍ବାଇ NFTC କମ୍ପ୍ଲେକ୍ସରେ ଆୟୋଜନ କରାଯିବ। ଏହା 18 ତାରିଖ ପର୍ଯ୍ୟନ୍ତ ଚାଲିବ। ୱେବ୍ ଡଗ୍ ବଜାର ସହଯୋଗ, ମାର୍ଗଦର୍ଶନ ଓ ବୈଷୟିକ ସ୍ତରରେ ପରିଚୟ ଦେବାରେ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତାଙ୍କ ଯାତ୍ରାକୁ ତ୍ୱରାନ୍ୱିତ କରିବ। 2024 ମସିହାରେ ପ୍ରଥମ ସଂସ୍କରଣ ପରେ ଚଳିତ ବର୍ଷ ଦ୍ୱିତୀୟ ସଂସ୍କରଣର ଆୟୋଜନ କରାଯାଉଛି। ଦୃଶ୍ୟ ଶ୍ରାବ୍ୟ ଶିଳ୍ପର ପ୍ରତିଷ୍ଠିତ ବୃତ୍ତିଗତ ଉଦୀୟମାନ ପ୍ରତିଭାଙ୍କୁ ଏହା ଏକ ମଞ୍ଚ ପ୍ରଦାନ କରିବ। ପ୍ରଯୋଜକ, ବିତରକ, ପ୍ରସାରକ, ପାଣ୍ଠି ପ୍ରଦାନକାରୀ ଏବଂ ପ୍ରଯୁକ୍ତି ବିଦ୍ୟା ଅଂଶୀଦାରମାନଙ୍କ ପାଇଁ ଏହି ମଞ୍ଚ ଏକ ଅନନ୍ୟ କେନ୍ଦ୍ର ଭାବରେ କାର୍ଯ୍ୟ କରି ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ବିଶ୍ୱସ୍ତରରେ ପରିଚିତ କରାଇବ। ୱେବ୍ ଡଗ୍ ବଜାରର ପ୍ରମୁଖ ଅଂଶ ଭାବେ VR, ପ୍ରଗତି ଲ୍ୟାବ୍, XR ଏବଂ ଇମର୍ସିଭ୍ ମାର୍କେଟକୁ ସ୍ଥାନିତ କରାଯାଇଛି। ଚଳଚ୍ଚିତ୍ର ନିର୍ମାତା ଏବଂ ଆନିମେସନ୍ ଶିଳ୍ପର ମୁଖ୍ୟ ଅଂଶୀଦାରମାନଙ୍କୁ ଏଥିରେ ଯୋଗଦେବାକୁ ଆମନ୍ତ୍ରଣ କରାଯାଇଛି। କେନ୍ଦ୍ର ସରକାର ଶଶି ଶେଖର ଭେମ୍ପତିଙ୍କୁ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ CBFC ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ଜାରି କରାଯାଇଛି। ଶ୍ରୀ ଭେମ୍ପତି 3 ବର୍ଷ ପର୍ଯ୍ୟନ୍ତ ଏହି ପଦବୀରେ କାର୍ଯ୍ୟ କରିବେ। ପ୍ରସାର ଭାରତୀର ଅଧ୍ୟକ୍ଷ ଭାବରେ ପ୍ରସୂନ ଜ୍ୟୋତିଙ୍କ ପଦୋନ୍ନତି ପରେ ଶ୍ରୀ ଭେମ୍ପତିଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଗଣମାଧ୍ୟମ, ପ୍ରସାରଣ ଏବଂ ସାଧାରଣ ଯୋଗାଯୋଗ କ୍ଷେତ୍ରରେ ତାଙ୍କର ଦୀର୍ଘଦିନର ଅଭିଜ୍ଞତା ରହିଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥଖଳାରେ 3 ରଥର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଆସନ୍ତା ଶନିବାର ଦିନ ଭଉଁରୀ ତିଥିରେ ଚକାଡେରା ନୀତି ଅନୁଷ୍ଠିତ ହେବ। 3 ରଥର ମୋଟ 42 ଚକ ମଧ୍ୟରୁ ଆଜି ସୁଦ୍ଧା 13 ଚକ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଏ ସମ୍ପର୍କରେ ଶୁଣନ୍ତୁ ଆମ ପୁରୀ ସମ୍ବାଦଦାତାଙ୍କ ଏକ ରିପୋର୍ଟ।
2: ଗତ ପବିତ୍ର ଅକ୍ଷୟ ତୃତୀୟା ଠାରୁ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କର ଆରମ୍ଭ ହୋଇଥିବା ରଥ ନିର୍ମାଣ ପ୍ରକ୍ରିୟା ଜୋରସୋରରେ ଜାରି ରହିଅଛି। ରଥଖଳାରେ ଶୁଭୁଛି ମହାରଣାମାନଙ୍କ ନିହଣ ଓ ମୁଗୁର ମାଡ଼ର ପ୍ରଚଣ୍ଡ ଶବ୍ଦ। 3 ରଥର ନାହାକା ଚକ ଓ ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଥିବା ବେଳେ ଭଉଁରୀ ଦିନ ଚକ ଅଖ ଡେରା ନେଇ ସମସ୍ତଙ୍କର ରହିଅଛି ଅପେକ୍ଷା। ସେପଟେ ପରମ୍ପରା ଅନୁସାରେ ଗତ ନୃସିଂହ ଚତୁର୍ଦ୍ଦଶୀ ଠାରୁ ରୂପକାର ସେବକମାନଙ୍କ ଦ୍ୱାରା କୋଣଗୁଜ ଅନୁକୂଳ ସହ ସିଂହ ବିରାଳ ନିର୍ମାଣ କାର୍ଯ୍ୟ ଜାରି ରହିଅଛି।
1: ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ IIMC ଓଡ଼ିଶା ସୂଚନା ସେବାର ନବନିଯୁକ୍ତ ଉପଖଣ୍ଡସ୍ତରୀୟ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟ ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କାର୍ଯ୍ୟକ୍ରମରେ ଯୋଗଦେଇ ବିକାଶମୂଳକ ଯୋଗାଯୋଗ, ସରକାରୀ ସଞ୍ଚାର ବ୍ୟବସ୍ଥାର ପରିବର୍ତ୍ତିତ ରୂପରେଖ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଯୋଗାଯୋଗର ଭାଷା ସରଳ ହେବା ଏବଂ ଜନସାଧାରଣଙ୍କ ପ୍ରତିକ୍ରିୟା ଅଧିକାରୀମାନେ ଜାଣିବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର କହିଥିଲେ। ସଠିକ୍ ଏବଂ ଭୁଲ ତଥ୍ୟ ମଧ୍ୟରେ ପାର୍ଥକ୍ୟ ଓ ପ୍ରଭାବ ସମ୍ପର୍କରେ ଏକ ଦଳଗତ କାର୍ଯ୍ୟକଳାପ ମାଧ୍ୟମରେ ଅଧିକାରୀମାନଙ୍କୁ ମାର୍ଗଦର୍ଶନ କରାଯାଇଛି। ଓଡ଼ିଶା କ୍ୟାଡର 2025 ବ୍ୟାଚ୍ର ଭାରତୀୟ ପ୍ରଶାସନିକ ସେବା IIS ପ୍ରଶିକ୍ଷାର୍ଥୀମାନେ ଆଜି ଭୁବନେଶ୍ୱରସ୍ଥିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ RS ଗୋପାଳନ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ନିର୍ବାଚନ ପରିଚାଳନା ରଣନୀତି, ଭୋଟର ତାଲିକା ପଞ୍ଜୀକରଣ ପ୍ରକ୍ରିୟା, EVM ଓ VVPAT ପରିଚାଳନା ସମ୍ପର୍କରେ ଅବଗତ କରାଇଥିଲେ। ଏକ ସୁସ୍ଥ ଗଣତନ୍ତ୍ର ଗଠନରେ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନୂତନ ଅଧିକାରୀମାନେ ଏ କ୍ଷେତ୍ରରେ ଦକ୍ଷତା ହାସଲ କରିବା ଜରୁରୀ ବୋଲି ଶ୍ରୀ ଗୋପାଳନ କହିଛନ୍ତି। ବଲାଙ୍ଗୀର ଜିଲ୍ଲା ପରିଷଦ ସଭାଗୃହରେ ରବିଧାନ ସଂଗ୍ରହ ନିମନ୍ତେ କ୍ରୟ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଗୌରବ ଶିବାଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର 125 ପ୍ରାଥମିକ କୃଷି ସମବାୟ ସମିତି ଓ 11 ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ କ୍ରୟ ପାଇଁ ନିଷ୍ପତ୍ତି ନିଆଯାଇଛି। ପାଣିପାଗ, ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଟିଟିଲାଗଡ଼ରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା 38.5 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ 4 ସ୍ଥାନ ରାୟଗଡ଼ା, କଳାହାଣ୍ଡି, ନୟାଗଡ଼ ଓ ଗଞ୍ଜାମରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହୋଇଯାଇଛି। ଆସନ୍ତା 7 ପର୍ଯ୍ୟନ୍ତ ବଜ୍ରପାତ ସହିତ ବର୍ଷା ହେବ ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ପୁଞ୍ଜିପତିମାନଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଶିଳ୍ପ ସମୃଦ୍ଧି କ୍ଷେତ୍ରରେ ଦେଶର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଛି ଓଡ଼ିଶା। ନୂଆଦିଲ୍ଲୀରେ ବିଦ୍ୟାଳୟ ପରିଚାଳନା କମିଟିର ନିର୍ଦ୍ଦେଶାବଳୀକୁ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ମୁମ୍ବାଇରେ ୱେବ୍ଡକ୍ ବଜାରର ଦ୍ୱିତୀୟ ସଂସ୍କରଣ ଆସନ୍ତା ମାସ 16 ତାରିଖରୁ ହେବ ଆରମ୍ଭ ଏବଂ ରାଜ୍ୟରେ ଆସନ୍ତା 7 ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ହେବା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
3: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
4: ଆଜିର ପ୍ରସଙ୍ଗ ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ବିଶ୍ୱର ଦ୍ରୁତଗତିରେ ବୃଦ୍ଧି ପାଉଥିବା ଅକ୍ଷୟ ଶକ୍ତି କ୍ଷେତ୍ର ମଧ୍ୟରୁ ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ ଅନ୍ୟତମ। ଭାରତର ପ୍ରଚୁର ଅକ୍ଷୟ ଶକ୍ତି ସମ୍ବଳ ହାଇଡ୍ରୋଜେନ୍ ଯୋଗାଣ ପାଇଁ ଏହା ଏକ ଅନନ୍ୟ ସୁଯୋଗ ପ୍ରଦାନ କରୁଛି। ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ ହେଉଛି ଏକ ବ୍ୟାପକ ପଦକ୍ଷେପ ଯାହା ଭାରତର ଏକ ଶକ୍ତିଶାଳୀ ସବୁଜ ହାଇଡ୍ରୋଜେନ୍ ଇକୋସିଷ୍ଟମ୍ ନିର୍ମାଣ କରିବା ପାଇଁ ଡିଜାଇନ୍ କରାଯାଇଛି। ତାହା ଉଦୀୟମାନ କ୍ଷେତ୍ରରେ ସୁଯୋଗ ଏବଂ ଆହ୍ୱାନର ମୁକାବିଲା କରିବ। ଜାନୁଆରୀ 2023 ଆରମ୍ଭ ହୋଇଥିବା ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନର ପ୍ରାଥମିକ ଲକ୍ଷ୍ୟ ହେଉଛି ଭାରତକୁ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ, ବ୍ୟବହାର ଏବଂ ରପ୍ତାନୀ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ପ୍ରତିଷ୍ଠା କରିବା ଏବଂ ସ୍ୱଚ୍ଛ ଶକ୍ତି ସମାଧାନ ମାଧ୍ୟମରେ ଦେଶର ଶକ୍ତି ଆତ୍ମନିର୍ଭରଶୀଳତାକୁ ଆଗକୁ ବଢ଼ାଇବା। ଏହି ମହତ୍ତ୍ୱାକାଂକ୍ଷୀ ପଦକ୍ଷେପ ଭାରତର ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ସହିତ ଜୀବାଶ୍ମ ଇନ୍ଧନ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ସବୁଜ ହାଇଡ୍ରୋଜେନ୍ ପ୍ରଯୁକ୍ତି ଏବଂ ବଜାରରେ ଭାରତକୁ ଏକ ଅଗ୍ରଣୀ ଦେଶରେ ଅବସ୍ଥାପିତ କରିବାରେ ସାହାଯ୍ୟ କରିବ, ଯାହା ବିଶ୍ୱ ସ୍ୱଚ୍ଛ ଶକ୍ତି ପରିବର୍ତ୍ତନରେ ଯୋଗଦାନ କରିବ। ଭାରତ ଦୀର୍ଘଦିନ ଧରି ନିରନ୍ତର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଜଳବାୟୁ ଲକ୍ଷ୍ୟ ପାଇଁ ବିଶ୍ୱସ୍ତରୀୟ ସ୍ୱୀକୃତି ଅର୍ଜନ କରିଛି। ପ୍ୟାରିସ୍ ଚୁକ୍ତି ଲକ୍ଷ୍ୟକୁ ଅତିକ୍ରମ କରିବା ପରେ ଦେଶ ଏବେ 2047 ସୁଦ୍ଧା ଶକ୍ତି ସ୍ୱାଧୀନତା ହାସଲ କରିବା ଏବଂ 2070 ସୁଦ୍ଧା ଶୂନ୍ୟ ନିର୍ଗମନରେ ପହଞ୍ଚିବା ଉପରେ ଧ୍ୟାନ ଦେଉଛି। ଏହି ଦୃଷ୍ଟିକୋଣର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେଉଛି ଗ୍ରୀନ୍ ହାଇଡ୍ରୋଜେନ୍, ଏକ ଅଭିନବ ସ୍ୱଚ୍ଛ ଶକ୍ତି ସମାଧାନ ଯାହା ଭାରତର ଶକ୍ତି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଏବଂ ଏହାକୁ ଅକ୍ଷୟ ଶକ୍ତି ଉତ୍ପାଦନରେ ଏକ ବିଶ୍ୱସ୍ତରୀୟ ନେତୃତ୍ୱ ଭାବରେ ଅବସ୍ଥାପିତ କରିବାରେ କ୍ଷମତା ରଖିଛି। ଜଳବାୟୁ ପରିବର୍ତ୍ତନର ମୁକାବିଲା, ଶକ୍ତି ନିରାପତ୍ତା ସୁନିଶ୍ଚିତ କରିବା ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଦେଶଗୁଡ଼ିକ କାର୍ଯ୍ୟ କରୁଥିବାରୁ ସ୍ୱଚ୍ଛ ଶକ୍ତି ପ୍ରତି ବିଶ୍ୱବ୍ୟାପୀ ପରିବର୍ତ୍ତନ ଦ୍ରୁତଗତିରେ ବୃଦ୍ଧି ପାଉଛି। ଅନ୍ୟ ଦେଶଗୁଡ଼ିକ ସେମାନଙ୍କର ଅକ୍ଷୟ ଶକ୍ତି ଆକାଂକ୍ଷା ନେଇ ଆଗକୁ ବଢ଼ୁଥିବା ବେଳେ ଏହି କ୍ଷେତ୍ରରେ ଭାରତର ନେତୃତ୍ୱ ଦିନକୁ ଦିନ ଗୁରୁତ୍ୱପୂର୍ଣ୍ଣ ହେବାରେ ଲାଗିଛି। ସୌର ଓ ପବନ ଭଳି ଅକ୍ଷୟ ଉତ୍ସରୁ ଉତ୍ପାଦିତ ଗ୍ରୀନ୍ ହାଇଡ୍ରୋଜେନ୍ ନିରନ୍ତର ଅର୍ଥନୈତିକ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଶିଳ୍ପ, ପରିବହନ, ଶକ୍ତି ଉତ୍ପାଦନ ଭଳି କଠିନ କ୍ଷେତ୍ରକୁ ନିଷ୍କ୍ରିୟ କରିବାର ବିପୁଳ ସମ୍ଭାବନା ରଖିଛି। ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ ମାଧ୍ୟମରେ ଭାରତ କେବଳ ବିଶ୍ୱସ୍ଥାୟୀତାରେ ଯୋଗଦାନ କରେ ନାହିଁ, ବରଂ ଏକ ସ୍ୱଚ୍ଛ, ସବୁଜ ଏବଂ ଅଧିକ ଶକ୍ତି ସୁରକ୍ଷିତ ଭବିଷ୍ୟତ ପାଇଁ ମାର୍ଗ ପ୍ରଶସ୍ତ କରେ। ଭାରତ 2070 ସୁଦ୍ଧା ଶୂନ୍ୟ ନିର୍ଗମନ ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ 2030 ସୁଦ୍ଧା ଶକ୍ତି ଚାହିଦା 25% ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ଏହାର 40%ରୁ ଅଧିକ ପ୍ରାଥମିକ ଶକ୍ତି ଆମଦାନୀ ହେଉଥିବାରୁ ଅକ୍ଷୟ ଶକ୍ତିରେ ପରିବର୍ତ୍ତନ ଏବଂ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ ପାଇବା ଆବଶ୍ୟକ। ଅକ୍ଷୟ ଶକ୍ତିରୁ ଉତ୍ପାଦିତ ସବୁଜ ହାଇଡ୍ରୋଜେନ୍ କାର୍ବନ ନିର୍ଗମନ ହ୍ରାସ ଏବଂ ଶକ୍ତି ଆତ୍ମନିର୍ଭରଶୀଳତାରେ ଉନ୍ନତି ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରେ। ଏହା ପେଟ୍ରୋଲିୟମ ବିଶୋଧନ, ଇସ୍ପାତ ଉତ୍ପାଦନ ଏବଂ ସାର ଭଳି ଶିଳ୍ପରେ ଜୀବାଶ୍ମ ଇନ୍ଧନର ସ୍ଥାନ ନେଇପାରିବ ଏବଂ ଅଟୋମୋବାଇଲ୍ ଏବଂ ଜାହାଜ ସମେତ ହାଇଡ୍ରୋଜେନ୍ ଇନ୍ଧନଯୁକ୍ତ ଦୀର୍ଘ ଦୂରତା ପରିବହନରେ ବ୍ୟବହୃତ ହୋଇପାରିବ। ଏହା ବ୍ୟତୀତ ଏହା ଦୁର୍ଗମ ଅଞ୍ଚଳରେ ଶକ୍ତି ଆବଶ୍ୟକତା ପୂରଣ କରିବାରେ କ୍ଷମତା ରଖିଛି। गवेषणा ओ विकास उत्पादन एवं भित्तिभूमि वृद्धि पई सरकारी पांठि एवं नीति सहायता व्यवहार करी विश्वर देशगुडिक सबुज हाइड्रोजन उत्पादन वृद्धि करिसंती ग्रीन हाइड्रोजन रो बढ़ुतबा चाहिदा विश्वस्तरीय परिवर्तन

0: ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ଭିଏତନାମ ରାଷ୍ଟ୍ରପତିଙ୍କ ସହିତ ଆଜି ନୂଆଦିଲ୍ଲୀଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ. 2030 ସୁଦ୍ଧା ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର ପରିମାଣକୁ $25 ବିଲିୟନ୍ ପହଞ୍ଚାଇବାର ଲକ୍ଷ୍ୟ ରହିଛି ବୋଲି ଦେଲେ ସୂଚନା. ଭାରତ ଜାପାନ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ପ୍ରତିବଦ୍ଧତା ଦୋହରାଇଲେ ଦୁଇ ଦେଶ. ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ECI ନେଟ୍ ଆପ୍. ଏବଂ IPL କ୍ରିକେଟର ଆଜିକାର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଲା ପଞ୍ଜାବ କିଙ୍ଗ୍ସ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଏତନାମ ରାଷ୍ଟ୍ରପତି ତୋ ଲାମ୍ଙ୍କ ସହିତ ଆଜି ଅପରାହ୍ନରେ ନୂଆଦିଲ୍ଲୀଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛନ୍ତି. ବିଶେଷକରି ଦୁଇ ଦେଶ ମଧ୍ୟରେ ବିବିଧ କ୍ଷେତ୍ରରେ ଜାରି ରହିଥିବା ଭାଗିଦାରୀ ଓ ଦ୍ୱିପକ୍ଷୀୟ ସମ୍ପର୍କ ସମେତ ଆପୋଷ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଏବଂ ବୈଶ୍ୱିକ ସମସ୍ୟା ସମ୍ପର୍କିତ ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇଥିଲା. ଏହି ଆଲୋଚନା ପରେ ଉଭୟ ନେତାଙ୍କ ଉପସ୍ଥିତିରେ ଭାରତ ଓ ଭିଏତନାମ ମଧ୍ୟରେ ଡିଜିଟାଲ୍ ଜ୍ଞାନକୌଶଳ, ବିରଳ ମୃତ୍ତିକା, ମେଡିକାଲ୍ ସାମଗ୍ରୀ ଅଧିନିୟମ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଅଡିଟ୍, ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା, ସଂସ୍କୃତି ଓ ପର୍ଯ୍ୟଟନ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରାଷ୍ଟ୍ରପତି ଶ୍ରୀ ଲାମ୍ଙ୍କ ସହ ମିଳିତ ଭାବେ ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି, ଭିଏତନାମର ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବାର ଏକ ମାସ ମଧ୍ୟରେ ସେ ଭାରତ ଗସ୍ତ କରିଛନ୍ତି. ଏହାଦ୍ୱାରା ଭାରତ ଭିଏତନାମ ସମ୍ପର୍କକୁ ଶ୍ରୀ ଲାମ୍ କେତେ ଗୁରୁତ୍ୱ ଦିଅନ୍ତି ତାହା ପ୍ରତିଫଳିତ ହେଉଛି. ପ୍ରଧାନମନ୍ତ୍ରୀ କହିଛନ୍ତି, ଭିଏତନାମର ପୁରାତନ ଚମ୍ପା ସଭ୍ୟତାର ଐତିହ୍ୟଗୁଡ଼ିକୁ ଭାରତରେ ସଂରକ୍ଷିତ ରଖିବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି. ଶ୍ରୀ ଲାମ୍ ତାଙ୍କ ଗସ୍ତ ବିହାରର ବୌଦ୍ଧଗୟା ପରିଦର୍ଶନ ସହିତ ଆରମ୍ଭ କରିଥିବାରୁ ଦୁଇ ଦେଶ ମଧ୍ୟରେ ଭାଗିଦାରୀ ଏକ ସଶକ୍ତ ସଭ୍ୟତାଗତ ଓ ଆଧ୍ୟାତ୍ମିକ ମହତ୍ୱ ବହନ କରେ ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି।
1: ଭିଏତନାମ କେ ପ୍ରେସିଡେଣ୍ଟ ବନ୍ନେ କେ ବାଦ ଏକ ମହିନେ କେ ଭିତର ହି ହୈ ଉନକା ଭାରତ ଆନା ଔର ଏକ ହାଇ ଲେଭଲ ଡେଲିଗେସନ ସମେତ କଇ ବିଜନେସ ଲିଡର୍ସ କେ ସାଥ ଆନା ୟେ ସ୍ପଷ୍ଟ କରତା ହୈ କି ବେ ଭାରତ ଭିଏତନାମ ସମ୍ବନ୍ଧୋ କୋ କିତନି ପ୍ରାଥମିକତା ଦେତେ ହୈ। ଇତନା ହି ନହିଁ, ଉନ୍ହୋନେ ଭାରତ କି ଯାତ୍ରା କି ଶୁରୁଆତ ବୌଦ୍ଧ ଗୟା ସେ କୀ। ये हमारे दोनों देशों की साझा सभ्यतागत और आध्यात्मिक परंपरा को दर्शाता है।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିର ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ପରେ ଭାରତରୁ ଭିଏତନାମକୁ ଔଷଧ ରପ୍ତାନୀ ପରିମାଣ ବୃଦ୍ଧି ପାଇବ। ଏହାଛଡ଼ା କୃଷି, ମତ୍ସ୍ୟ ଓ ପଶୁଧନ ସାମଗ୍ରୀ ମଧ୍ୟ ସେଠାକୁ ସୁରୁଖୁରୁରେ ରପ୍ତାନୀ କରାଯାଇପାରିବ। ସେହିଭଳି ଦୁଇ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ଭାଗିଦାରୀକୁ ଅଧିକ ସଶକ୍ତ କରିବା ସହିତ ଆର୍ଥିକ ସଂଯୋଗୀକରଣ ପ୍ରୋତ୍ସାହନ ଦେବା ଲାଗି ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଭାରତର ଆକ୍ଟ ଇଷ୍ଟ ନୀତି ଏବଂ ଭିଜନ ମହାସାଗର ନୀତିରେ ଭିଏତନାମର ଏକ ପ୍ରମୁଖ ଭୂମିକା ରହିଛି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରସଙ୍ଗରେ ଉଭୟ ଦେଶ ଏକମତ ପୋଷଣ କରିଛନ୍ତି। ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗକୁ ଅଧିକ ସଶକ୍ତ କରିବା ସହିତ ଆଇନ ଶୃଙ୍ଖଳା, ଶାନ୍ତି, ସ୍ଥିରତା ଓ ସମୃଦ୍ଧି ଦିଗରେ ଉଭୟ ଦେଶ ମିଳିତ ପ୍ରୟାସ କରିବେ ବୋଲି ଶ୍ରୀ ମୋଦି କହିଛନ୍ତି। ସେ କହିଛନ୍ତି, ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଓ ଭିଏତନାମ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର $16 ବିଲିୟନ୍ ପହଞ୍ଚିଛି। ଆଗାମୀ 2030 ସୁଦ୍ଧା ଏହି ପରିମାଣକୁ $25 ବିଲିୟନ୍ ପହଞ୍ଚାଇବାର ଲକ୍ଷ୍ୟ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: Enhance comprehensive strategic partnership के स्तर पर ले जा रहे हैं। अब हम अपनी साझेदारी को और ऊंचे लक्ष्यों की ओर अग्रसर करेंगे। कल्चर कनेक्टिविटी और कैपेसिटी बिल्डिंग के साथ साथ सिक्योरिटी, सस्टेनेबिलिटी

ଦେଶର 50 ବର୍ଷ ଧରି ସୁସମ୍ପର୍କ ରହିଆସିଛି। ଏତଦ୍ବ୍ୟତୀତ ଦୁଇ ଦେଶ ସମନ୍ୱିତ ରଣନୈତିକ ଭାଗିଦାରୀକୁ ସଫଳତାର ସହ 10 ବର୍ଷ ଧରି ନିର୍ବାହ କରିଆସିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ନୂଆଦିଲ୍ଲୀଠାରେ ତାଙ୍କର ଭିଏତନାମ ପ୍ରତିପକ୍ଷ ତଥା ଉପପ୍ରଧାନମନ୍ତ୍ରୀ ଜେନେରାଲ ଫାନ୍ ଭାନ୍ ଗିଆଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗକୁ କିଭଳି ଅଧିକ ସଶକ୍ତ କରାଯାଇପାରିବ ସେଥିସହିତ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରାଯିବା ଉପରେ ଆଲୋଚନା କରାଯାଇଛି। ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଆଜି ନୂଆଦିଲ୍ଲୀଠାରେ ତାଙ୍କର ଜାପାନ ପ୍ରତିପକ୍ଷ ଓନୋଡା କିମିଙ୍କ ସହିତ ସ୍ୱାସ୍ଥ୍ୟ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଥିବା ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଆଲୋଚନା କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ଡକ୍ଟର ସିଂ ଦୁଇ ଦେଶ ମଧ୍ୟରେ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ସମେତ ବିଭିନ୍ନ କ୍ଷେତ୍ରରେ ବହୁଦିନରୁ ରହିଆସିଥିବା ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ପକ୍ଷ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି ବୋଲି କହିଛନ୍ତି। ମିଳିତ ଗବେଷଣା, ଶିଳ୍ପ ଭାଗିଦାରୀ ଓ ସହବିକାଶ କ୍ଷେତ୍ରରେ ଦୁଇ ଦେଶ ଲାଗି ନୂତନ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ସମାରୋହରେ ଉଦ୍ବୋଧନ ଦେଇ ତାଙ୍କର ଜାପାନ ପ୍ରତିପକ୍ଷ ଭାରତର ତ୍ୱରିତ ଅର୍ଥନୈତିକ ଅଭିବୃଦ୍ଧି ଏବଂ ନବସୃଜନତା, କୃତ୍ରିମ ବୁଦ୍ଧିମତା ଆଦି କ୍ଷେତ୍ରରେ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି। ଚଳିତ ବର୍ଷ 4 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ସମେତ ଅନ୍ୟ କେତେକ ରାଜ୍ୟରେ ଅନୁଷ୍ଠିତ ଉପନିର୍ବାଚନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ତଥା ସ୍ୱଚ୍ଛତା ବୃଦ୍ଧି କରିବା ଦିଗରେ ଭାରତୀୟ ନିର୍ବାଚନ କମିଶନଙ୍କ ଆଇଟି ପ୍ଲାଟଫର୍ମ ଇସିଆଇ ନେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଭାରତର ନିର୍ବାଚନ ଆୟୋଗ ଏ ସମ୍ପର୍କରେ ଏକ ବିବୃତ୍ତି ଜାରି କରି କହିଛନ୍ତି, ଏହି ଇସିଆଇ ନେଟ୍ ଆପ୍ର ବ୍ୟବହାର ବହୁଳ ମାତ୍ରାରେ ବୃଦ୍ଧି ହୋଇପାର ପରିଲକ୍ଷିତ ହୋଇଛି ଏବଂ ଆଜି ସୁଦ୍ଧା 10 କୋଟିରୁ ଅଧିକ ଡାଉନଲୋଡ୍ ହୋଇଥିବା ସୂଚନା ମିଳିଛି। ସେହିଭଳି ଆୟୋଗଙ୍କ ସାଇବର ସୁରକ୍ଷା ପ୍ରୋଟୋକଲ୍ ଗଣତି ଦିନ ବିଭିନ୍ନ ସ୍ଥାନରୁ ଫଳାଫଳ ପୋର୍ଟାଲ୍ ସମେତ ପ୍ରମୁଖ ନିର୍ବାଚନ ପ୍ଲାଟଫର୍ମଗୁଡ଼ିକ ଉପରେ ମନ୍ଦ ଉଦ୍ଦେଶ୍ୟ ରଖି 68 ଲକ୍ଷରୁ ଅଧିକ ସାଇବର ଆକ୍ରମଣକୁ ପ୍ରତିହତ କରାଯାଇପାରିଛି। ଏତଦ୍ବ୍ୟତୀତ ଗଣତି କେନ୍ଦ୍ରଗୁଡ଼ିକରେ ସୁରକ୍ଷା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏକ ନୂତନ କ୍ୟୁଆର୍ କୋଡ୍ ଭିତ୍ତିକ ଫଟୋ ପରିଚୟପତ୍ର ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲା ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ପଶ୍ଚିମବଙ୍ଗରେ ନୂତନ ବିଜେପି ସରକାର ଆସନ୍ତା 9 ଶନିବାର ଦିନ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ଶପଥ ଗ୍ରହଣ କରିବେ। ଏହି ସମାରୋହ ବ୍ରିଗେଡ୍ ପ୍ୟାରେଡ୍ ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ରାଜ୍ୟ ବିଜେପି ସଭାପତି ସମୀକ ଭଟ୍ଟାଚାର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ନୂତନ ସରକାରଙ୍କ ଏହି ଶପଥ ଗ୍ରହଣ ଉତ୍ସବ ଦିନ ସେଦିନ ପୂର୍ବାହ୍ନ 10 ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ତଥା ଅନ୍ୟ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଏହି ଶପଥ ଗ୍ରହଣ ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ତାମିଲନାଡୁ ବିଧାନସଭା ନିର୍ବାଚନରେ 108 ଆସନରେ ବିଜୟୀ ହେବା ପରେ ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ନୂତନ ସରକାର ଗଠନ କରିବା ଲାଗି ରାଜ୍ୟପାଳ ବିଶ୍ୱନାଥ ଆଲ୍ଲେକରଙ୍କୁ ଭେଟି ଦାବି ଜଣାଇଛନ୍ତି। 51 ବିଜୟ ଏହି ନିର୍ବାଚନରେ 2 ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଛନ୍ତି। ଇତିମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ଗିରିଶ ଚୋଦା ତାଙ୍କ ଦଳର 5 ବିଧାୟକଙ୍କର ଟିଭିକେ ପ୍ରତି ସମର୍ଥନ ସମ୍ପର୍କିତ ଏକ ପତ୍ର ଏହାର ମୁଖ୍ୟ ବିଜୟକୁ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଡିଏମ୍କେ ସହିତ ବର୍ତ୍ତମାନ ମେଣ୍ଟରେ ଥିବା ଭିସିକେର ମୁଖ୍ୟ ଟି ଥିରୁ ମାଭା ଲାଭାନ୍ କହିଛନ୍ତି, ଟିଭିକେ ମେଣ୍ଟରେ ଯୋଗଦେବା ଲାଗି ଯଦି ପ୍ରସ୍ତାବ ଆସେ ତେବେ ତାଙ୍କ ଦଳ ଏ ସମ୍ପର୍କରେ ନିଷ୍ପତ୍ତି ନେବ। ଭିସିକେ ଦଳର ବର୍ତ୍ତମାନ 2 ବିଧାୟକ ଅଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନ୍ ଯଦି ଆମେରିକାର ସର୍ତ୍ତରେ ରାଜି ହୁଏ ତେବେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧର ସମାପ୍ତି ଘଟିବ। ଏଥିସହିତ ହର୍ମୁଜ୍ ପ୍ରଣାଳୀ ଅବରୋଧକୁ ମଧ୍ୟ ହଟାଇ ଦିଆଯିବ ବୋଲି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି, ଇରାନ୍ ଆମେରିକାର ଏହି ପ୍ରସ୍ତାବରେ ରାଜି ହେଲେ ଅପରେସନ୍ ଇପେକ୍ ଫ୍ୟୁରିକୁ ତୁରନ୍ତ ବନ୍ଦ କରିଦିଆଯିବ। ଇରାନ୍ ଯଦି ଏଥିରେ ରାଜି ନ ହୁଏ ତେବେ ଆମେରିକା ପକ୍ଷରୁ ଆକ୍ରମଣକୁ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। କ୍ରିକେଟ୍। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯିବ। ମିଳିଥିବା ସୂଚନା ଅନୁଯାୟୀ ପଞ୍ଜାବ କିଙ୍ଗ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭିଏତନାମ ରାଷ୍ଟ୍ରପତିଙ୍କ ସହିତ ଆଜି ନୂଆଦିଲ୍ଲୀଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। 2030 ସୁଦ୍ଧା ଦ୍ୱିପକ୍ଷ ବାଣିଜ୍ୟ କାରବାର ପରିମାଣକୁ $25 ବିଲିୟନ୍ ପହଞ୍ଚାଇବାର ଲକ୍ଷ୍ୟ ରହିଛି ବୋଲି ଦେଲେ ସୂଚନା। ଭାରତ ଜାପାନ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ପ୍ରତିବଦ୍ଧତା ଦୋହରାଇ

0: ଥିଲେ ଦୁଇ ଦେଶ। ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଇସିଆଇ ନେଟ୍ ଆପ୍। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିକାର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଲା ପଞ୍ଜାବ କିଙ୍ଗ୍ସ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କେନ୍ଦ୍ରାପଡ଼ା ସମ୍ବାଦଦାତା ନିହାରଞ୍ଜନ ସାହୁ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ବୁଦ୍ଧ ପୂର୍ଣ୍ଣିମା ଅବସରରେ ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କର ପବିତ୍ର ନୂତନ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ ବୈଦିକ ରୀତିନୀତି ଅନୁଯାୟୀ ଶୁଭାରମ୍ଭ ହୋଇଛି। ଚଳିତ ବର୍ଷ ସମ୍ପୂର୍ଣ୍ଣ ରଥ ନିର୍ମାଣ କାର୍ଯ୍ୟ ପାଇଁ ନୂଆ ଶାଳକାଠର ବ୍ୟବହାର କରାଯିବ। ବ୍ରହ୍ମ ତାଳଧ୍ୱଜ ରଥଟି ସମ୍ପୂର୍ଣ୍ଣ ନୂଆ କାଠରେ ନିର୍ମାଣ କରାଯିବ। ରାଜ୍ୟର ବିଭିନ୍ନ ବନାଞ୍ଚଳରୁ ଶାଳକାଠ ସଂଗ୍ରହ କରାଯାଇଥିବା ବେଳେ ଏଥିରୁ ଚିରଟ କରାଯାଇଥିବା କାଠକୁ ପୂଜାର୍ଚ୍ଚନା କରାଯାଇଛି। ପୂଜାପଣ୍ଡା ପତ୍ରୀ ସେବକଙ୍କ ଦ୍ୱାରା ଶ୍ରୀ ବଳଦେବଜୀଉ ମନ୍ଦିରରୁ ଆଜ୍ଞାମାଳ ଅଣାଯିବା ପରେ ଗୋସାଇଁ ସେବାୟତ ରଥଖଳାରେ ରଥକାଠ ଉପରେ ରଖି ସ୍ଥାପନ କରିଥିଲେ। ରଥକାର୍ଯ୍ୟରେ ବ୍ୟବହାର ହେବାକୁ ଥିବା ଯନ୍ତ୍ରପାତିକୁ ରଥ ଉପରେ ପୂଜା କରାଯାଇଥିଲା। ଏହାପରେ ବୈଦିକ ରୀତିନୀତି ଅନୁଯାୟୀ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ସମସ୍ତ ମହାରଣ ସେବକଙ୍କୁ ଏହି ଅବସରରେ ଶ୍ରୀ ବଳଦେବଜୀଉ ଦେବୋତ୍ତର ସଂସ୍ଥା କାର୍ଯ୍ୟାଳୟ ପକ୍ଷରୁ ଖଞ୍ଜା ଅନୁଯାୟୀ ନୂତନ ବସ୍ତ୍ର ଏବଂ ମନ୍ଦିର ଖଣ୍ଡୁଆ ଭେଟି ପ୍ରଦାନ କରାଯାଇଥିଲା। ହୋମଯଜ୍ଞ ପରେ ରଥଖଳାରେ ମହାରଣ ସେବକ ଏବଂ ଶ୍ରୀ ବଳଦେବଜୀଉ ଦେବୋତ୍ତର ଟ୍ରଷ୍ଟର ମୁଖ୍ୟ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ତଥା ଟ୍ରଷ୍ଟ ବୋର୍ଡର ସମସ୍ତ ସଦସ୍ୟ ରଥ ନିର୍ମାଣ କମିଟିର ସମସ୍ତ ସଦସ୍ୟ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ। ଶ୍ରୀଜୀଉଙ୍କର ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ସମ୍ପାଦନ କରାଯିବା ନେଇ ସେ ଶରଣ ପଶିଥିଲେ। ଚଳିତ ବର୍ଷ ଅଭିଜ୍ଞ ମହାରଣା ସେବକ ରଘୁନାଥ ମହାରଣାଙ୍କୁ ମୁଖ୍ୟ ମହାରଣା ରୂପେ ମନୋନୀତ କରାଯାଇଛି। ମୁଖ୍ୟ ମହାରଣା ରଥକାଠରେ ରଥ ନିର୍ମାଣ କାର୍ଯ୍ୟରେ ବ୍ୟବହାର ହେବାକୁ ଥିବା ଯନ୍ତ୍ରପାତି ସ୍ପର୍ଶ କରିବା ବିଧି ଶେଷ କରିବା ପରେ ପାରମ୍ପରିକ ରୀତିନୀତିରେ ଅନ୍ୟ ମହାରଣା ସେବକମାନେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଏହି ରଥକାର୍ଯ୍ୟ ଶୁଭାରମ୍ଭ ସମୟରେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ, ଟ୍ରଷ୍ଟବୋର୍ଡ ସଦସ୍ୟ ପଣ୍ଡିତ ହୃଷିକେଶ ରଥ, ଟ୍ରଷ୍ଟବୋର୍ଡ ସଭ୍ୟ ଧୀରେନ୍ ସାହୁ, ରଥ ନିର୍ମାଣ କମିଟିର ସଦସ୍ୟବୃନ୍ଦ, ମନ୍ଦିର ସୁପରଭାଇଜର ନୃସିଂହ ପତ୍ରୀ, ମନ୍ଦିର ପୂଜାପଣ୍ଡା ଜ୍ୟୋତିରଞ୍ଜନ ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷ ନୂଆକାଠରେ ସମ୍ପୂର୍ଣ୍ଣ ରଥ ନିର୍ମାଣ କରିବା ପାଇଁ ଅଢ଼େଇ ମାସ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ରଥ ନିର୍ମାଣ କାର୍ଯ୍ୟ ନିମନ୍ତେ ସମସ୍ତ ଶାଳକାଠ ସଂଗ୍ରହ କରାଯାଇଛି। ଆବଶ୍ୟକ ପଡ଼ିଲେ ଅଧିକ କାଠ ସଂଗ୍ରହ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ତଥା ଶ୍ରୀ ବଳଦେବଜୀଉ ଦେବୋତ୍ତର ଟ୍ରଷ୍ଟ ମୁଖ୍ୟ ନବକୃଷ୍ଣ ଜେନା କହିଛନ୍ତି,
3: ସିଦ୍ଧ ବଳଦେବଜୀଙ୍କର ପବିତ୍ର ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ମହାରଣା ଆଜି ଉପସ୍ଥିତ ହୋଇ ବିଧିବଦ୍ଧ ଭାବରେ ପୂଜାର୍ଚ୍ଚନା କରାଯାଇଛି ଏବଂ ଆଜିଠୁ ରଥକଳାରେ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିବ। ଯେମିତି ଯେଉଁ ସମୟ ନିର୍ଘଣ୍ଟ ରହିଛି, ସେ ସମୟ ନିର୍ଘଣ୍ଟ ଭିତରେ ଯେମିତି ଆମର ରଥଟି ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ କରିପାରିବୁ, ସେଥିପାଇଁ ମହାରଣାମାନଙ୍କର ସହଯୋଗ ରହିଛି। ଜନସାଧାରଣଙ୍କର ଯେଉଁ ଆଶା ରହିଛି, ଏଥର ବ୍ରହ୍ମତାଳ ଧ୍ୱଜ ରଥକୁ ନୂତନ ଭାବରେ ନିର୍ମାଣ କରାଯିବ, ତାକୁ ଦେଖିବେ।
2: କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଂ କହିଛନ୍ତି। କେନ୍ଦ୍ରାପଡ଼ା ରଥଦାଣ୍ଡରେ ଆୟୋଜିତ ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭା କେନ୍ଦ୍ରାପଡ଼ା ଜିଲ୍ଲା ଶାଖାର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମହାଲିଂ ଏହି ସୂଚନା ଦେଇଛନ୍ତି। 20 ମାସର ସରକାର ଇତିମଧ୍ୟରେ ରାଜ୍ୟରେ 13 ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପଦକ୍ଷେପ ଗ୍ରହଣ କରିସାରିଛନ୍ତି। ସେଥିମଧ୍ୟରେ ଆୟୁର୍ବେଦିକ, ଏଲୋପାଥିକ, ହୋମିଓପାଥି ଭଳି କଲେଜ ରହିଛି। ପରବର୍ତ୍ତୀ ପର୍ଯ୍ୟାୟରେ ନିଶ୍ଚିତ ଭାବେ କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ ପ୍ରତିଷ୍ଠାକୁ ସରକାର ଅଗ୍ରାଧିକାର ଦେବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଂ ସୂଚନା ଦେଇଛନ୍ତି।
4: ଓଡ଼ିଶା ସରକାର ଏହି 20 ମାସ ଭିତରେ ମ୍ୟାନିଫେଷ୍ଟୋ ଅନୁସାରେ ମଧ୍ୟ ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ଖୋଲିବାର କଥା ଦେଇଥିଲୁ। ଏବଂ ପ୍ରଥମ ପର୍ଯ୍ୟାୟରେ ପାଖାପାଖି 13 ମେଡିକାଲ କଲେଜ ପେଥି ଆୟୁର୍ବେଦି ହୋମିଓପାଥି ଘୋଷଣା କରିସାରିଲେଣି।
2: ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟରତ ଶ୍ରମିକମାନେ ଯେପରି ସାମାଜିକ ନ୍ୟାୟରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଆଇନ ରହିଛି। ଶ୍ରମିକମାନଙ୍କର ସାମାଜିକ ନିରାପତ୍ତାକୁ ସୁନିଶ୍ଚିତ କରିବା ତଥା ସେମାନଙ୍କୁ ନିଜସ୍ୱ ଅଧିକାର ସମ୍ପର୍କରେ ସଚେତନ କରାଇବା ପାଇଁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପଦକ୍ଷେପ ଗ୍ରହଣ କରୁଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ଜିଲ୍ଲାର କୈବର୍ତ୍ତ ମହାସଭା ପକ୍ଷରୁ ରଥଦାଣ୍ଡରେ ଚାଲିଥିବା ଦୁଇଦିନିଆ ଜିଲ୍ଲାସ୍ତରୀୟ ଚୈତ୍ର ମହୋତ୍ସବ ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲ ଶୁଣିଲେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ
5: ଶ୍ରୋତାବନ୍ଧୁ ଆପଣମାନେ ଟ୍ୟୁନ୍ କରିଛନ୍ତି ଆମର 102.6 FM ଆକାଶବାଣୀର ରାଉରକେଲା କେନ୍ଦ୍ରକୁ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଚିନ୍ମୟ ବିଦ୍ୟାଳୟ, ଓଡ଼ିଆ ମାଧ୍ୟମ, ସେକ୍ଟର 7, ରାଉରକେଲା। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ଓଡ଼ିଶା ବୋର୍ଡ ସ୍ୱୀକୃତିପ୍ରାପ୍ତ, ଦୀର୍ଘ 47 ବର୍ଷର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ, ଯେଉଁଠି ସଠିକ୍ ଶିକ୍ଷା, ସଠିକ୍ ମାର୍ଗଦର୍ଶନ ସହ ପିଲାଙ୍କର ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଆଉ 1983 ମସିହାରୁ 2025 ମସିହା ପର୍ଯ୍ୟନ୍ତ 100% ପାସ୍ ହାର ହେଉଛି, ଯାହାର ଅନନ୍ୟ ସଫଳତା। ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା। ଆଉ ଚିନ୍ମୟ ଅମୃତ ମହୋତ୍ସବ 2026 ପାଳନ ଅବସରରେ ଶିଶୁବାଟିକାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ନିମନ୍ତେ ପ୍ରଥମ 100 ଜଣ ପ୍ରାର୍ଥୀଙ୍କ ପାଇଁ ରହିଛି ମଧ୍ୟ ବିଶେଷ ରିହାତିର ସୁବିଧା। ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00 ଦିନ 11:00। ମୋବାଇଲ ନମ୍ବର 9238683735 ଏବଂ 7008173085। ପୁଣି ଥରେ 9238683735 ଏବଂ 7008173085। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆକାଶବାଣୀ ରାଉରକେଲା। ଏବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଖେତ ଖମାର।

0: ସୁକ୍ରୁ ଦାଦା
1: ହଇ ଗୁରୁପାରି
0: ଜୁହାର ଜୁହାର ଗା ଜୁହାର ଜୁହାର
1: ହଇ ଜୁହାର
0: ଆଉ ଆମର ଚାଷୀ ଭାଇ ବହିନ ମାନକେ ବି ଜୁହାର ଆଉ ସ୍ୱାଗତ ଆମର ଖେତ ଖମାର କାର୍ଯ୍ୟକ୍ରମ ଥି
1: ଗୁରୁପାରି
0: ହଇ ଦାଦା
1: ବଢ଼ିଆ ଲମ୍ବା ଚଳା ଜୁହାରଟେ କରସ ଗା
0: ଯେତକି ଭଲସେ ଜୁହାର କରବି ହେତକି ଆଶୀର୍ବାଦ ଦେବ ନା ଦାଦା
1: ହଇ ଗା ହଇ ଠିକ କହୁଛ ଆଶୀର୍ବାଦ ରହିଲା ଗା ରହିଲା
0: ଦେଖୁଛ ଜୀବନର କାଏଁ ଭରସା ଚାଲତେ ବୁଲତେ ଲୋକ କେନେ କାଣା ହେଇଯାଉଛନ୍
1: ହଇ ଗା ହଇ ଏଇ କଥା ତ ଆଏ ଜିଇଁ ଥିଲେ ଲଙ୍ଗ ପଙ୍ଗ ମରିଗଲେ ଡାଙ୍ଗନି କାଏଁ

0: କହିସନ୍ ଲୋକରେ ଏଖେନ୍ ତ କଥା ଲାଗିଥିଲି ବୋ, ହେନେ ତ ସେଦିନ ସାଙ୍ଗେ ଚା ପିଇଥିଲୁ ବୋ, ହେଁ ଆର୍ ଏନ୍ତା ହେଇଗଲା ସେନ୍ତା ହେଇଗଲା, ଦୁନିଆ ବାହାର କଥା ହେସିନ ନି କାଏଁ?
1: ହଇ ଦାଦା, ଦାଦା
0: ହଁ
1: ଆମେ ଘରୁ ବାହାରୁଛୁଁ
0: ହଇ
1: କି ଘରେ କେନ୍ସି କାମଟେ କରୁଛୁଁ, ସେ କାମଟା ଆମେ କରି ସାରମା କି ନି, କି ଯେନ୍ ଜାଗାକେ ଯାଉଛୁଁ ସେ ଜାଗାରୁ ଫେରମା କି ନି, କି ଆମେ ଯେନ୍ ନିଶ୍ୱାସ ପ୍ରଶ୍ୱାସ ନେଉଛୁଁ ଛାଡ଼ୁଛୁଁ, ଯେନ୍ଟା ନେଉଛୁଁ ତାର୍ ପରେ ଆମେ ଆଉ ଗୋଟେ ନେଇ ପାରମା କି ନି, ସେଟା ବି କିଛି ଭରସା ନି ନା।
0: ହଇଗା କେନେ କେନ୍ କଥା, ହଟକି ହୁଟକା ଯିବା ନେଇ କେଁ, ଆଉ ହଟକି ଗଲା ବେଲେ ଜୀବନ ହେଇନେ ସଟକି ଯିବା।
1: ହଇ ଦାଦା
0: ବୋଇଲେ ସତେ ଗା ସତେ ଜୀବନର ଭରସା ନିନ ନି କେଁ?
1: ହଇ ଦାଦା
0: ହେଲେ ସେଟା ତ ଆଏ ଯେ ଆମର୍ ହାତେ ଯେନ୍ଟା ହେଇପାରୁଛେ ଆମେ ଟିକେ ଦେଖି ଚାହିଁକିରି ଚଲ୍ମା କି ନି।
1: ହଇ ହଇ କେନ୍ତା ନି ଚଲ୍ମା ଦାଦା,
0: ହେଲେ ଇଥର ଯେନ୍ତା ଖରା ହେଉଛେ ଆର୍ ଇ ଖରା ଯେନ୍ ପ୍ରକାର ହେଉଛେ ଯେ,
1: ହଇ
0: ହେଲେ ଘରୁ ବାହାରିକା ଯେବି କେନ୍ତା କେନ୍ତା ଲାଗୁଛେ, ଆର୍ ଚାଷବାସ ତ ଦୂରର କଥା ହେ।
1: ହଇ ଦାଦା ସେ ଘର ଭିତରେ ସିଝୁଥିଲେ ସିଝୁ ଥାଅ, କିନ୍ତୁ ବାହାରିକା ଯେନ ଡର ଲାଗୁଛି।
0: ଆଗେ ଯେ କେନ୍ ଗଛ ମୂଲେ ବସିଥିବ, ଆମ୍ ଗଛ ତଲେ କି ସିଆଡ଼େ ସେ ଆମର ବର ଗଛ ତଲେ, କମସେ କମ୍ ଥଣ୍ଡା ଥଣ୍ଡା କି ଆମର ସେଥିରେ ହାୱା ଟିକେ ଖାଇବ।
1: ହଇ ଆଉ ଆମେ ଯେତେବେଳେ ଛୋଟ ଛୋଟ ଥିଲା କେନି, ଇ ବର ଗଛ ମାନକେ ଦୁଲି ଟାଙ୍ଗୁ ଥିଲା ଯେ, ମନେ ଅଛେ କିନି ଦାଦା?
0: ଅଛେ, ହେଇନେ ଦିନ ସରି ଯାଉଥିଲା।
1: ହଇ ଆମର ଅଜାମାନେ ବସିକିରି ତାସ୍ ଖେଲୁଥିଲେ, କିଏ ଲୁଡ଼ୁ ଖେଲୁଥିଲେ, କିଏ ସାତ ଘରିଆ ଖେଲୁଥିଲେ, ଛୁଆମାନେ କିତକିତ୍ ଖେଲୁଥିଲେ, କିଏ ଯେ ବାଟି ଖେଲୁଥିଲେ।
0: ଏନ୍ତା ତ ଦୁନିଆ ବାହାର ଖେଲ୍ମାନେ ଥିଲା, ହେଲେ ଇହାଦେ ଘରେ ଦେଖ୍ବ ସବକର୍ ଘରେ ପଙ୍ଖା ଲାଗିଛେ, କାହାର କାଁଟା ବଡ଼ ବଡ଼ିଆ ଟିକେ ଏସି ଉଷା ବି ଲଗେଇଛନ୍।
1: ହଇ ଦାଦା
0: ହେଲେ ଏସବୁ କାଁଟା ଯେନ୍ଟା ଆମର ପ୍ରକୃତି ଦେଇଛେ ସେଇଟା ନ ହାୱା ହେ।
1: ହଇ ଦାଦା
0: ଆର ବାକି ଯେନ୍ ଅଛେ ଲାଇନ୍ ଲାଇନ୍ ଭାଗିଦେଲା ବୋଇଲେ ସେ ଗାତେ ଯେନ୍ ପାଏନ୍ ଢାଲେ ସାପ ମାନେ ବୁଦ୍ଧବୁଦା ତିନି ବାହାରସନ୍ କାଏଁ?
1: ହଇ ହଇ ଦାଦା
0: ହେଇ ବାଗିରେ ବାହାରବାର ଆଏ ବୋଇଲେ କିଛି ମତଲବ ନୁହେଁ ନ।
1: ହଇ ଦାଦା ହେଲେ ବି ଆମେ ଯେନ୍ ଘରୁ ବୁଦ୍ଧବୁଦାତେ ବାହାରି ଦେସୁଁ ଲାଇନ୍ କଲା ପରେ ଯେ ଶାନ୍ତି ଲାଗ୍ସି କାଏଁ ବାହାରେ ବି?
0: ନି ଲାଗେ ନ, ହେଲେ ସେ ବାଗିରେ ଆଉ ଯେନ୍ ଆମର ପାଣିପାଗ ମାନେ ବି ନି ନ କି ସେ ବାଗିରେ ଆଉ ଶୀତଲିଆ ପବନ ଟିକେ ବି ନି ମିଲ୍ବାର ନ।
1: ସେନ୍ତା ପରିବେଶ ନି ନା ଦାଦା, ଗଛ ଲତା କାଟିକିରି ସବୁକେ ତ ପଡ଼ିଆ କରିଦେଲା, କେନେ ଆମ ଗଛ ଗୁଟେ ଖୁଜ୍ବ ବେଲେ ନି ମିଲେ। ଇ ଆଗେ ଯେନ୍ ଆମେ ଆମ ଗଛ ତଲେ ବସି ବସି ଆମ ଲିମ୍ଗୁଣା ଆଉ ଇ ନୁନ୍ ମର୍ଚି ସାନିକିରି ଯେନ୍ ନି ଖାଉଥିଲା କାଏଁ, ହେ ଦିନ୍କେ ୟାଦ କର ତ ମୁହୁନୁ ପାଏନ୍ ଠିପି ପଡ଼୍ସି।
0: ଇହାଦେ ବିଘା ସତେ, ହେଲେ ଇହାଦେ ତ ଆମ୍ ବି ଦେଖିନି ମିଲ୍ବାର ଗା ଇ ବଛର।
1: ହଇ ଦାଦା ଆଉ ଇ ଯେନ୍ ଆଗେ ଯେନ୍ତା ପଖାଲ୍ ଭାତ ମାନେ ଲାଗୁଥିଲା ସ୍ୱାଦ, ଏଖେନ୍ କେନେ ଲାଗୁଛେ ଯେ? ଇ ସକାଳେ ଯଦି ରାନ୍ଧବ 9-10 ବାଜକେ ହେଲେ 1-2 ନି ବାଜବାକେ ଏମିତି ଖରାପ ହେଲାନ ଭାତ।
0: ହେଇଟା ପରେ ଆଗର ମେହନତ କରଲା ଆମର ଧାନ ଚାଉଲ ନେଇ କାଏଁ, ଆର୍ ଇହାଦେ ତ ଆମର ଫ୍ରି ଚାଉଲରୁ କେନ୍ ଆଡ଼ୁ ସ୍ୱାଦଟା ଆସ୍ବା ଯେ? ହେଲେ ସେ ଯାହା ବି ସେ ବାସି ପଖାଲ ମୁଠେ ଖାଇବାର ତାର ବି ମଜା ନି ଆସ୍ବାର ନି କାଏଁ?
1: ହଇ ଦାଦା ଆଉ ଆଗେ କାଲେ ଆମେ ଯେନ୍ ଖାଉଥିଲା ପିଉଥିଲା କି ଯେନ୍ ପରିବେଶରେ ରହୁଥିଲା, ଯେନ୍ ସାଙ୍ଗ ସାଥି ବନ୍ଧୁ ପରିଜନ ମେଲ୍ରେ ଯେନ୍ ହସି ଖୁସିରେ ଦିନଟା କାଟୁଥିଲା, ସେ ଦିନଟା ଗୋଟେ ସପନ ହେଇକିରି ରହିଗଲା।
0: ହେଲେ ଗୁରୁବାରୀ,
1: ହଇ ଦାଦା
0: କଥାଟା କାହୁନୁ କାହିଁ ପଳେଇଯିବା ନ, ହେଲେ କଥା ପଡ଼ିଲା ଯେ ଆମର ଇ ବଦଲୁଥିବା ପରିବେଶ ହେ ନି କାଏଁ?
1: ହଇ ଦାଦା
0: ଆର ଇ ସମୟ ଆମର ଖରାଦିନର, ହେଲେ ଇନେ ଆମକେ କେନ୍ତା ବଚେଇକିରି ଚଲ୍ମା କି ଆମର ଚାଷବାସ ଟିକେ ଦେଖ୍ମା? ଆରୁ ବଜାର ହାଟ ଅଛେ, ଦୁନିଆ ବାହାର କଥା ଅଛେ, ଆଜିକାଲି ତ ବିହା ଭରୁ ଥମ୍ବାର ବି ନି।
1: ହଇ ହଇ
0: ହେଲେ କେନ୍ ବେଲେ କେତେ କଥା ହେ, ହେତିର୍ ଲାଗି ଆମର ଭାଇ ଭଉଣୀ ମାନେ କେନ୍ତା ଇ ଖରାଦିନେ ନିଶ୍ଚେ ଟିକେ ବଚେଇକି ଚଲ୍ମେ ରଖ୍ମେ, ହେଇ କଥା ନ କହୁଙ୍ଗା ଟିକେ?
1: ହଇ ଦାଦା ବେଲେ ଯେତେ ନି ହେଲେ ବି ଖରା ଦଉଛେ ବୋଲି ତ ଆମେ ଘର ଭିତରେ ରହିନି ପାରୁ,
0: ହଇ
1: ଯାହା ଦୈନନ୍ଦିନ ଜୀବନରେ କାମ ବୁତା ସବୁ ଅଛେ ସେଟାକେ ଆମକେ କରିକି ଲାଗ୍ବା।
0: ନିହାତି ନିହାତି
1: ଆମେ ମନେ ଟିକେ ସକାଳୁ ସକାଳୁ ଇ କାମ ବୁତା ମାନେ ସାରିଦେଲେ ଭଲ ହେତା।
0: ହଁ ଏଇଟା ତ ଆଏ, ଆଉ ଯଦି ନି ପାରୁଛ ଖରା ହେଇଯାଉଛେ ବୋଇଲେ ତା ଲାଗି ବି ପଦେ କହଗା।
1: କାଣା କହିବି ଆଉ ଦାଦା, ଆମର ଭାଇ ବହିନ ମାନେ ସତର୍କ ହେଇଗଲେ ନ, କଲା ଚଷମା ଏଖେ ସମସ୍ତଙ୍କର ଘରେ ଅଛେ,
0: ହଇ
1: ଟୋପି ଅଛେ, ଇ ଧଲା ଗମଛା ଅଛେ, କି ଯେନ୍ ଷ୍ଟଲ୍ ମାନେ କହୁଛନ୍ ଆମର ମା ବହିନ ମାନେ ଯେନ୍ ଧରୁଛନ୍, ତାର ସାଙ୍ଗେ ପାଏନ୍ ବୋତଲ ଆଉ ଚପଲ ତ ସଭେ ପିନ୍ଧୁଛନ୍। ବାକି ହେଲେ ବି ଗା କିଛି କିଛି ମା ବହିନ ମାନେ ଯେନ୍ ଅଛନ୍ ଛୁଆ ମାନକେ ନେଲା ବେଲେ ଇ କୁଦାକୁଦି କେନ୍ ଆଡ଼େ ବାହାରୁଥିସନ୍ କିନି,
0: ହଇ
1: ଇ ଚପଲ ମାନେ ପିନ୍ଧିକି ଭୁଲି ଯିସନ୍। ମୁଇଁ ତ ଥରେ ଥରେ ଦେଖ୍ସି ବସ୍ ଗାଡ଼ି ମଟର ଥି ବେଲେ ସେମାନେ ପିନ୍ଧୁନ୍ କି ନି ପିନ୍ଧୁନ୍, ଧରିକିରି ଦୌଡ଼ବାର ଅଛେ ଆଉ ତାକେ ପିନ୍ଧାବାର ଅଛେ।
0: ହଇ ଗା ହଇ, ହେଲେ କଥା ପଡ଼ଲା ଆମର ଯେ ଘରୁ ବାହାରବ ବୋଲେ ଏତିକି ସଜାଗ ହେବ,
1: ହଇ
0: ଆରୁ ବେଲ୍ ନିହାତି ଟିକେ ଯାଉଛେ ବୋଇଲା ବେଲ୍

0: ପେଟେ ତ 3 ପାଏନ୍ଟା ରହେବାର୍ ହିଁ ଅଛେ, ପାଏନ୍ ବୋତଲେ ତ ଧର୍ବ ହିଁ ଧର୍ବ, ହେଟା ଅଲଗା କଥା ହେ ନି କେଁ। ବୋଲେ ପେଟ୍କେ କେବେ ଖାଲି କର୍ବାର୍ ରଖ୍ବାର୍ ନେଇନ।
1: ସେ ନୁନ୍ ମର୍ଚି ସାଙ୍ଗେ ପଖାଲ ମୁଠେ ହଉ କି ପିଆଜ ଖଣେ ସାଙ୍ଗେ ପଖାଲ ମୁଠେ ହଉ, ଖାଇକରି ବାହାରବାର ଅଛି
0: ନିହାତି। ହେଲେ ଯାଇକିରି କିଛି ଆମର ସୁଫଳଟା ମିଳିପାରବାନ। ଆଉ ତେହରୁ ତ ଦେଖୁ ଦେଖୁ ବର୍ଷା ମାସ ବି ଠେକି ଆସ୍ବା, ଆମର ତ ଦେଖୁଛୁ ଅକ୍ଷିତ ସରିଲାନ।
1: ହଇ ଦାଦା,
0: ବୋଇଲେ ସଭିଏ ତ ନିଜର କ୍ଷେତ ବାରିକେ ଟିକେ ରଚେ ବନାବାର ଲାଗି ଲାଗିଲେ ନ, କେନ୍ତା ଜଗ ପାଗ ବନବା କେନ୍ତା କର୍ମା କହିକିରି ନି କେଁ।
1: ହଇ ହଇ,
0: ବୋଲେ ତେହରୁ ଫିର୍ ବର୍ଷା ଦିନ ଆସିବା ଚିନ୍ତା କରାଯିବାନ, ଫିର୍ କେନ୍ତା ରହେମା କେନ୍ତା ନାହିଁ।
1: ହଇ ଦାଦା,
0: ହେଲେ ଏଥର କଥାକେ ଧ୍ୟାନ ଦେମେ ଆମର ଚାଷୀ ଭାଇ ବହେନ ମାନେ।
1: ଆଉ ସେମାନେ ଯଦି ଖାଇ ପିକିରି ଭଲସେ ଥିବେ ବୋଇଲେ ଆଗ୍କେ ଯେନ୍ ଚାଷବାସ ମାନେ ହେବାର୍ ଲାଗି ଯାଉଛେ ସେଟାକେ ଭଲସେ କରିପାରବେ, ଆଉ 2 ପଇସା ଅଧିକା ଲାଭବାନ ହେଇପାରବେ।
0: ହଇ, ଆରୁ ସ୍ୱାସ୍ଥ୍ୟ ହିଁ ସମ୍ପଦ ଏ, ଆରୁ ଆମେ ଜିଇଁଥିମା ହେଲେ ଯାଇକିରି ଆମର ଚାଷବାସ ଛୁଆପିଲା ଘର ଦ୍ୱାରା।
1: ହଇ ଦାଦା,
0: ଆରୁ ଆମେ ହିଁ ନିଥିମା ବୋଇଲେ ଆର୍ କାହାକେ କାଣା କହେମା ନି କେଁ।
1: ହଇ ଦାଦା,
0: ବୋଇଲେ ସେଥିଲାଗି ନିହାତି ଆମର ଭାଇ ଭଉଣୀମାନେ ଧ୍ୟାନ ଦେବାର କଥା, ଆର୍ ନିଜର ଜୀବନକେ ଯତ୍ନେକରି ଚଲବାର କଥା ନି କେଁ।
1: ଇଟା ଖରା ହଉ ବର୍ଷା ହଉ କି ଶୀତ ହଉ, ଯେନ୍ ସମୟଥି ଆମକେ ଯେନ୍ ଯେନ୍ ସତର୍କତା ଅବଲମ୍ବନ କରବାର ଅଛେ ସେ ସବୁକେ ଏନ୍ତା ଅବଲମ୍ବନ କରି କରି ଚାଲିଥିମାନ।
0: ହଇ, ଆର ନିହାତି ନି ପାରୁଛନ୍ ବୋଇଲେ ଆମର ତ ଅଛେ ଡାକ୍ତରଖାନା ମାନେ ନି କେଁ।
1: ହଇ ଦାଦା,
0: ନିହାତି ଧ୍ୟାନ ଦେମେ କଥାକେ।
1: ହଇ, ଆଉ ଇ ଆମର ORS ପକେଟ ମାନେ ନି ମିଳୁଛେ କାଇଁ।
0: ହଇ,
1: ସର୍ବତ ମାନେ ପିଇ ନି ପାରିଲେ ଇ ଯେନ୍ ଦେହେ ଟିକେ ଭଲ ନି ଲାଗ୍ଲା ବୋଲେ ଦୌଡ଼ି ଯିବାର ଅଛି ସରକାରୀ ଡାକ୍ତରଖାନା କି।
0: ହଇ,
1: ଆଉ ଇ ଆମର ଡାକ୍ତର ଆଜ୍ଞା ମାନକେ କହିକିରି ORS ପକେଟ ମାନେ ଆଣିକିରି ଗୁଲି ଗୁଲି ପିଇବାର ଅଛେ ଦାଦା।
0: ନିହାତି ନିହାତି, ବୋଇଲେ ଆମର ଭାଇ ଭଉଣୀ ମାନେ ଏତିକି କଥା ବୁଝିପାରିଥିବେ ନ।
1: ହଇ ଦାଦା, ବେଲେ ଦାଦା,
0: ହଁ ହଁ,
1: ଆମେ ଏନ୍ତା କଥାବାର୍ତ୍ତା ହଉଥିବା ବେଲେ ତ ହେଇ ଚାଲିଥିମାନ ଯେ ମୁଇଁ କାଣା କହୁଥିଲି କି
0: କହୁନ ଗା,
1: ଗୀତ ପଦେ ଅଧେ ବି ଶୁଣତା ବୋଲି।
0: ହେଲେ ଆରୁ ପଚରାବାର କାଁ ଅଛେ ଗୁରୁବାର, ଚାଲୁନ ଆରମ୍ଭ କରିଦେଉ।
1: ହଇ ଦାଦା, ଇ ଗୀତଟା ଶୁଣି ପକଉ।
0: ହଇ ହଇ।

0: ଥିସନ୍ କି ଆଜ୍ଞା ମାନେ ଡାକିଥିଲେ ଯାଇଥିସନ୍ ଆଉ ଟ୍ରିଟମେଣ୍ଟ କରିଥିସନ୍?
1: ଫୋନ୍ କରିକି ଡାକ୍ସି ଆସନ୍ ଆଜ୍ଞା ମାନେ।
0: ତ ଇ ଯେନ୍ ଗାଈ ମାନକେ ଏନ୍ତା ରୋଗ ବାଗ୍ନି ହେବା ବୋଲି ସେନ୍ତା କିଛି ପ୍ରତିଷେଧକ ଟୀକା ଦେଇଥିସନ୍ କି?
1: ଦେସୁ।
0: ସେଟା ବର୍ଷରେ କେତେ ଥର ଦେଇଥିସନ୍ କି କେନ୍ତା କାଣା?
1: ଗୋଟେ ବର୍ଷକୁ ଥରେ ଆସୁନ।
0: ସେଟା ମାଗଣାରେ ମିଳିଥିସି କି
1: ମାଗଣା ମିଳିଛି?
0: ଆଜ୍ଞା। ତ ଏଇଟା ତ ଥିଲା ଆମର ଗାଈମାନଙ୍କର ଯତ୍ନ, ତାପରେ ତାଙ୍କ ରୋଗ ବାଗ କଥା, ତାଙ୍କର ଖାନାପିନା କଥା। ହେଲେ ଆପଣ କ୍ଷୀର ବ୍ୟବସାୟ ବି କରୁଛନ୍, ଦୁଇ ଟାଇମ୍ ଆପଣ କ୍ଷୀର ବିକ୍ରି କରିଥିସନ୍ କି କେନ୍ତା?
1: ଦୁଇ ଟାଇମ୍।
0: ତ ଗୋଟେ ଗାଈରୁ ଆପଣ ତଥାପି କେତେ ଲେଖା ପାଇ ଯାଉଛନ୍?
1: 5 ଲିଟର, ଗୋଟେ 4 ଲିଟର, ଗୋଟେ 3 ଲିଟର ଦେଶୀ ଯେନ୍ତା ଦେସନ୍ ଗାଈ ଖୁଆବା ଉପରେ ଅଛି।
0: ଦାନା ଖୁଆବା। ତ ଯେତେବେଳେ ଆପଣ 4 ଗାଈ ରଖିଛନ୍ ଆଉ ଗୋଟେ ଗାଈ ଯଦି 3 ଲିଟର 4 ଲିଟର କି 5 ଲିଟର ଦଉଛି, ବେଲେ ଆପଣ ନିହାତି ଭାବେ ବିକ୍ରି ବଟା ଭଲ କରୁଛନ୍। ହେଲେ ଆପଣ କେନିକେ ନେଇ ନେଇକିରି ବିକ୍ରି କରିଥିସନ୍ କି ଆମର ଭାଇ ବହିନ ମାନେ ଆପଣଙ୍କର ପାଖେ ଆସିକିରି କିନି ନେଇଥିସନ୍?
1: ନେଇ ନେଇକି ପହଞ୍ଚି ପଡ଼ସି ସକାଳ ସନ୍ଧ୍ୟା।
0: ତଥାପି ଆପଣଙ୍କର ଆଖର ପାଖର ଭାଇ ବହିନ ମାନେ ପାସ୍କେ ଯାଇକିରି ବି ନେଇ ଯାଉଥିବେ ନିକେ? ଆଉ 4 ଗାଈ ଯେହେତୁ ଅଛି, ତ କ୍ଷୀର ବି ଯଦି ବଞ୍ଚି ଯାଉଥିବା ବେଲେ ଆପଣ ଦହି କିମ୍ବା ଘିଅ ଏନ୍ତା କିଛି ବନଉଛନ୍ କି?
1: ହଁ, କ୍ଷୀର ବଞ୍ଚିଗଲେ ଦହି ବୁନାସି, ଦହିରୁ ଘିଅ ବାହାର କରସି।
0: ତ ଏଖେନ୍ ତ ଖରାଦିନ ବି ପହଞ୍ଚି ଆସିଲାନ, ଆଉ ଆମର ଅନେକ ଭାଇ ବହିନ ମାନେ ବି କ୍ଷୀର ଟିକେ ଖରାଦିନ ବେଶୀ ପିଇନି ଖୋଜିଥିସନ୍, ତ ଆପଣ ଦହି ବିକ୍ରି କରିଥିସନ୍ କି କେନ୍ତା କାଣା?
1: ଦହି ତ ଘରୁ ନେଇଯିସନ୍ ଲୋକରେ ଆସିକି ବିକ୍ରି କରି ନେଇନେସି।
0: ବେଲେ ଆପଣ କ୍ଷୀରଟା ଲିଟର ପିଛା କେତେ ଟଙ୍କା ବିକ୍ରି କରିଥିସନ୍?
1: ଲିଟର ପିଛା 60 ଟଙ୍କା।
0: ଆଜ୍ଞା। ଦହିଟା କେନ୍ତା ଦଉଛନ୍?
1: 120 ଟଙ୍କା ଲିଟର କେଜି ହିସାବରେ ଆସି।
0: ତ ଯେନ୍ ଦହିରୁ ଆପଣ ଘିଅ ବି ବନଉଛନ୍, ହେଲେ ଘିଅଟା ବିକ୍ରି କରିଥିସନ୍ କି କେନ୍ତା?
1: ନା, ଘିଅ କ'ଣ ବିକ୍ରି କରିବି, ଘିଅ ସବୁବେଳେ ଥୋଡ଼ି ବିକ୍ସି, ଥଣ୍ଡା ମାସରେ ତ କ୍ଷୀର ବସି, ଖରା ମାସରେ କ୍ଷୀର କିଏ ବନ୍ଦ କରିଦେଲେ ରହିଯାଉଛି, ହେଲେ ଦହି ବନା ହେଉଛି, ଦହି ବନା ହେଲେ ଘିଅ ବାହାର କରୁଛି।
0: ତ ସେ ଘିଅଟା ଆପଣ ନିଜେ ଖାଲି ଖାଇବା ଲାଗି
1: କି
0: ଦରକାର ପଡ଼ିଲେ କିଏ ଯଦି
1: କିଏ ମାଗିଲା ମେଡିସିନ ପାଇଁ ଦେଇ ଦେଉଛୁ ଆଉ।
0: ତ ଆପଣ କ୍ଷୀର ଯେନ୍ ବୁଲେଇ ବୁଲେଇ ବିକୁଛନ୍, ତ ଆପଣଙ୍କେ ଅସୁବିଧା ହେଇଥିସି କି କେନ୍ତା କାଣା?
1: ଅସୁବିଧା କ'ଣ ହବ ଆଜ୍ଞା, ସାଇକେଲ ଚଲେଇକି ଯିବାକୁ ପଡ଼ସି ଆଉ।
0: ଆପଣଙ୍କର ପୁଅମାନେ ବି ମଝି ମଝିରେ ସାହାଯ୍ୟ କରୁଛନ୍? ସେମାନେ ବି ତ ପଢାପଢି କରୁଛନ୍, ପଢାପଢି କରିବାର ସାଙ୍ଗେ ସାଙ୍ଗେ କ୍ଷୀର ବି ବୁଲାବାର ଲାଗି ସାହାଯ୍ୟ କରୁଛନ୍। କିନ୍ତୁ ଆପଣଙ୍କେ ଇ ଯେନ୍ ବୁଲେଇ ବୁଲେଇ ବିକ୍ରି କରିବାରେ ବର୍ଷା ଦିନେ ବିଶେଷ କରି ଟିକେ ଅସୁବିଧା ହେଉଥିବ ନାଇଁ କେ? ତ ଆପଣ ଯେନ୍ କ୍ଷୀର ଦେଇଥିସନ୍ ଘର ଘର, ତ ସେମାନେ ଠିକ ସମୟରେ ପଇସା ପତ୍ର ଦେଇଥିସନ୍?
1: ପଇସା ଦେ।
0: ତ ଆପଣ ଯେହେତୁ 4 ଗାଈ ରଖିଛନ୍ ଆଉ ତାର ଗୋବର ଖତ ମାନେ ସେଠି ବ୍ୟବହାର କରୁଥିବେ ନିହାତି, ତ କିଛି ଭାଇ ବହିନ ମାନେ ଆପଣଙ୍କର ପାଖକୁ କିନିକିରି ବି ନଉଥିବେ ଖତ, ତ କେତେ ଲେଖାରେ ବିକୁଛନ୍ ଆପଣ?
1: ଟ୍ରାକ୍ଟରରେ ବିକି ଦେସି
0: ଆଜ୍ଞା,
1: 1000 ଟଙ୍କା 1200 ଟଙ୍କାରେ ନେଇ ଯାଇସନ୍ ଲୋକ ପୁରା।
0: ଆପଣ ବିଶେଷ କରି ଆପଣଙ୍କର ବାଡ଼ି ବଗିଚାରେ କାଣା କାଣା ସବୁ ଲଗେଇଛନ୍ ସେ ବିଷୟରେ ଟିକେ କହୁନ୍?
1: ଏଇ ଟମାଟର, ବାଇଗଣ, ଲଙ୍କା ସବୁ ଗଛ ଲଗା ହେଇଛି, ଫୁଲକୋବି ଅଛି, ବନ୍ଧାକୋବି ଅଛି, ଏଇ ସବୁ ଲଗା ହେଇଛି।
0: ବେଲେ ଆପଣଙ୍କର ଖାଇବାର ଭଲ ଲଗୁଛି?
1: ଖାଇବା ଲାଗି।
0: ତ ଭାଇ ଆପଣ ଏଠି ଆସିଲେ, ଆପଣଙ୍କର କଥା ମାନେ ସବୁ କେତେ ସୁନ୍ଦର ଭାବେ କହିଲେ, ଆପଣଙ୍କର ଚାଷବାସ, ଗୋପାଳନ, ତ ଏଇସବୁ କଥା ଜାଣି ଶୁଣିକିରି ଆମକେ ବହୁତ ଭଲ ଲାଗିଲା। ତ ଯିବାର ଯିବାର ଆଗରୁ ଆପଣଙ୍କେ ଆମର କାର୍ଯ୍ୟକ୍ରମ ମାଧ୍ୟମରୁ ବହୁତ ବହୁତ ଧନ୍ୟବାଦ। ଜୁହାର।
2: ଜୁହାର ଗୁରୁବାରୀ।
0: ହଇ ଦାଦା,
2: ଦେଖ ତ ଇ କଥା ଶୁଣୁ ଶୁଣୁ କଥା କାହୁଁ କେନ୍କେ ପହଞ୍ଚିଗଲାନ। ହେଲେ ଦେଖ ଗା, ଦେଖ ଇ ଆମର ବଜାର ହାଟ ଆଡ଼େ ବି ଟିକେ ଯାଉଁ ଗା।
0: ହଇ ଦାଦା, ବେଲେ ଆମର ଆଖର ପାଖର ବଜାର ହାଟ ମାନକେ ପନିପରିବାର ଦରଦାମ କେନ୍ତା କାଣା ଥିଲା ଯେ ବତେଇ ଦଉନ।
2: ହଇ
0: ହଇ ହଇ, ବେଲେ ଆମର ରାଉରକେଲା ଆଖର ପାଖର ବଜାର ହାଟ ମାନକେ ପନିପରିବାର ଦରଦାମ ସବୁ ଇ ଭଳିଆ ଥିଲା। ଆଲୁଟା କିଲୋ ପିଛା 15 ଟଙ୍କା, ପିଆଜ 25 ଟଙ୍କା, ଟମାଟର 30 ଟଙ୍କା, ବାଇଗନ 30-40 ଟଙ୍କା, ଭେଣ୍ଡି 30-40 ଟଙ୍କା, ବରବଟି ବି ସେନ୍ତା 30-40 ଟଙ୍କା ଲେଖା ଥିଲା, କର୍ଲା 40 ଟଙ୍କା, କୁନ୍ଦୁରୁ 40-50 ଟଙ୍କା, କାକେର 25-30 ଟଙ୍କା, କଞ୍ଚା କଦଲ 40-50 ଟଙ୍କା, ମାଖନ 30 ଟଙ୍କା, ପୋଟଲ 50-60 ଟଙ୍କା, ଫୁଲକୋବି 35-40 ଟଙ୍କା, ବନ୍ଧାକୋବି 20-30 ଟଙ୍କା, ଗାଜର 40-50 ଟଙ୍କା, ବିଟ 40 ଟଙ୍କା, କଞ୍ଚାମିର୍ଚା 80-100 ଟଙ୍କା, ଲାଉ ଗୁଟାକେ 10-15 ଟଙ୍କା, ସାରୁ 50 ଟଙ୍କା, ମୁନଗା ଖଡ଼ା 20 ଟଙ୍କା, ଅଦା 90-100 ଟଙ୍କା, ଆଉ ସେନ୍ତା ଲେସୁନଟା ରହିଥିଲା 150-160 ଟଙ୍କା ଲେଖା କିଲୋ। ଦାଦା
2: ହଇ ଗୁରୁବାରୀ,
0: ଦେଖ ଦେଖ ଇ ବଜାରର ହାଲଚାଲ ବିଷୟରେ କହୁ କହୁ ଆମର ପାଣିପାଗ ସୂଚନାଟା ବି ଆସି ପହଞ୍ଚିଲାନ।
2: ହଇ ଗା ହଇ, ବେଲେ ଗୁରୁବାରି ଦେଖୁଛ ତ ବର୍ଷା ପାଣିର କଥା
0: ହଇ
2: କେତେବେଲେ କାଁ ହଉଛେ କାଁ ହିଁ ଜଣା ନି ପଡ଼ବାର୍ ନି କାଁ
0: ହଇ
2: ପୁରା ଠୋ ଠୋ ଖରା ମାରୁଥିସି ନ ଆର ହେଇବେଲେ ନ ନର୍ଦ୍ଦା ନର୍ଦ୍ଦିକିରେ ବର୍ଷା ବି ମାରସି ନ
0: ସତେ ଦାଦା ଇ ବାଟେ ଘାଟେ ଯେନେ ବି ଥାଅ ଯେନ୍ ଧୋକା ପାଇଁ ନମ୍ରେଇ ଦେଇଥିସି ଯେ କହନି ଆଉ
2: ଆରୁ ଏଇ ସମୟ ଯେନ୍ ହିସାବରେ ହେଉଛେ ଯେ ଭାବବାର ଆଗରୁ ନ ଘର ଭିତରେ ଢୁକି ଦେବାର ଅଛି ନି କାଏଁ
0: ହଇ ଦାଦା ଦେଖୁଛ ପରେ ଏଥର ଗାଡ଼ି ମଟର ଥି ଥାଅ କି ସାଇକେଲ ଥି ଥାଅ ଉଡ଼େଇ ନେଇ ଯାଉଛେ ନ
2: ହଇ ବୋଇଲେ ଇନେ କଥାକେ କହି ରଖୁନି କାଏଁ
0: ହଇ ଦାଦା
2: ବୋଇଲେ ଆମର ସୁନ୍ଦରଗଡ଼ ଜିଲ୍ଲାର ପାଣିପାଗ ବିଭାଗ ତରଫରୁ ଯେନ୍ ସୂଚନା ଆସି ପହଞ୍ଚିଛେ ସେଇ ହିସାବରେ ଦେଖମା ବୋଲେ ଆମର ସୁନ୍ଦରଗଡ଼ ଜିଲ୍ଲାର ପାଣିପାଗଟା ନିହାତି ମେଘୁଆ ରହିବା ଆର୍ କେନ୍ କେନ୍ତା ବର୍ଷା ହେବାର ବି ସମ୍ଭାବନା ରହିଛେ ଆରୁ ଇ ବେଲାବେଲି ନ ଦେଖମା ବୋଇଲେ 67 ଡିଗ୍ରୀ ତଲିଆ ପବନ ବହିପାରେ ଆରୁ ପବନର ବେଗଟା ଘଣ୍ଟା ପ୍ରତି 4 କିଲୋମିଟର ହିସାବରେ ବହିପାରେ ଆରୁ ତାପମାତ୍ରାକେ ଦେଖମା ବୋଇଲେ ସବୁନ ଏତକା 37 ଡିଗ୍ରୀ ସେଲସିୟସ୍ ଆରୁ ସବୁନ କମ୍ 24 ଡିଗ୍ରୀ ସେଲସିୟସ୍ ରହିବା ଆରୁ ଇ ବେଲାବେଳି ଦେଖମା ଆମେ ଆର୍ଦ୍ରତାକେ ବୋଇଲେ ସବୁନ ଏତକା 68% ଆରୁ ସବୁନ କମ୍ 17% ରହିବାର ସମ୍ଭାବନା ରହୁଛେ।

0: ଗୁରୁବାରି
1: ହଇ ଦାଦା
0: ଦେଖ ଗା, ସବୁ କଥା ତ ଟିକେ ରଚେ ରଖଲା, ହେଲେ ଇ ବେଲା ବେଲେ ଦେଖମା ବୋଲି ସମୟ ବି ତ ହେଇ ଆସଲା ନ, ଇନେ ଆମର ବୈଠକେ ରଖମା।
1: ହଇ ଦାଦା, ବେଲେ ଆମର ଚାଷୀ ଭାଇ ବହିନ ମାନକେ ଠିକ ନାଟା ଜଣେଇ ଦଉ ଆଉ ଘରକେ ଯିମା।
0: ହଇ ବୋଲେ ଚାଷୀ ଭାଇ ବୋନ ମାନେ ନିଜର ମତାମତ ରଖିକରି ଚିଠି ଲେଖବେ, କ୍ଷେତ ଖମାର କାର୍ଯ୍ୟକ୍ରମ ଆପଣମାନେ କେନ୍ତା ଲାଗୁଛେ ସେ ସବୁ କଥା ମାନକେ ଲେଖିକରି ଆମକେ ଜଣାବେ, ଆର ଆମକେ ଚିଠି ଲେଖବାର ଠିକ ନା ହଉଛେ।
1: କ୍ଷେତ ଖମାର କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ 769042। ଆଉ ହଁ ଚାଷୀ ଭାଇ ବହିନ ମାନେ, ଆପଣ ମାନେ ଆମକେ ଯେତେବେଳେ ଚିଠି ଲେଖିବେ ନିଜର ମୋବାଇଲ ନମ୍ବରଟା ଲେଖିବାର ଲାଗି ଯେନ୍ତା ନି ଭୁଲବେ।
0: ବୋଇଲେ ଚାଷୀ ଭାଇ ବହିନ ମାନେ, ଆଜିର ବୈଠକିନ ଆମର ଗୁରୁବାରୀ ବହିନକେ ଆର ଶୁକ୍ରଦାକେ ବିଦାୟ ଦେଉନ୍।
1: ଜୁହାର।

ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ପରବର୍ତ୍ତୀ ଗୀତଟି। ଦିଲ୍ ଚାହତା ହେ କଥାଚିତ୍ରରୁ ଗୀତଟିରେ କଣ୍ଠଦାନ କରିଛନ୍ତି ଶଙ୍କର ମହାଦେବନ।

ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ରକ୍ଷଷ୍ଟାର କଥାଚିତ୍ରରୁ। ଗୀତଟିରେ କଣ୍ଠଦାନ କରିଛନ୍ତି

ଏବେ ଶୁଣନ୍ତୁ, ସ୍ୱଦେଶ କଥାଚିତ୍ରରୁ ଗୀତଟିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ, ହରିହରନ୍ ଏବଂ କୈଳାସ ଖେର।

ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ତମାଶା କଥାଚିତ୍ରରୁ ଗୀତଟିରେ କଣ୍ଠଦାନ କରିଛନ୍ତି ଲକି ଅଲି।

ଶ୍ରୋତାବନ୍ଧୁ ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ଶେଷ ଗୀତଟି। କାରବାଁ କଥାଚିତ୍ରରୁ ଗୀତଟିରେ କଣ୍ଠଦାନ କରିଛନ୍ତି ଅରିଜିତ ସିଂ।

ଶ୍ରୋତାବନ୍ଧୁ, ଏହି ଗୀତଟି ସହିତ ଶେଷ ହେଲା ଆଜିର ସିନେ ସଙ୍ଗୀତ କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ।

ଆକାଶବାଣୀ ରାଉରକେଲା। ଏବେ ଶୁଣନ୍ତୁ ସମାଚାର ସନ୍ଧ୍ୟା ଏବଂ ପରେ ପରେ ରାତି 9ଟାରେ ରହିଛି ଇଂରାଜୀରେ ସମ୍ବାଦ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: କିରେ କ'ଣ ବୁଝିଲୁ?
1: ହଁ
0: ସର୍ବପ୍ରଥମେ
1: ହଁ
0: ଆମେ ଆଜି ଗନ୍ତବ୍ୟ ପଥରେ ଗତି କରିବା ପୂର୍ବରୁ
1: ବେଶ
0: ସର୍ବପ୍ରଥମେ ମାଙ୍କୁ ଟିକିଏ ଆବାହନ କରିବା।
1: ହଉ
0: ହଁ
1: ହଁ
0: ମା ନ ଆସିଲେ ବାବାର ସାହା କେଉ ନାହିଁ।
1: ନା ନା
0: ହଁ
1: ହଁ
0: ଏହିପରି ଆଜି ମାଙ୍କୁ ଚିନ୍ତା କରିବା।
1: ବେଶ
0: ସେ ଜଗତର କାମନା ପାଇଁ
1: ହଉ
0: ସର୍ବସ୍ୱିନୀ କାଳରେ
1: ହଁ
0: ଏ ଜଗତର ବିଶ୍ୱ ମଙ୍ଗଳ ଦୂର କରିବାକୁ ସବୁବେଳେ ଚେଷ୍ଟା କରିବି।
1: ହଁ
0: ହଁ
1: ହଁ
0: ଆଜି ଦୟାମୟୀ ମାଙ୍କୁ ଚିନ୍ତା କରିବା।
1: ହଉ।

0: ଶ୍ୱେତା ପୁରୁଷ ପ୍ରଦାନ କରୁଛି ରେ ପାଗଳ ବନ, ରେ ଚଗଲା ବନ, ଟିକେ ଦୟା କରି ଆଜି ସେଇ ମା ବାଗବାଦିନୀଙ୍କ ଅର୍ଚ୍ଚନ ରଟନ ସ୍ମରଣ କୀର୍ତ୍ତନ କର।
1: ହଁ
0: କିପରି ମାଙ୍କୁ ଡାକିବା,
1: କିପରି
0: କୋଉ ଆରାଧନରେ ମା ଅଛନ୍ତି।

0: କଣ ବୁଝିଲୁ? ସର୍ବପ୍ରଥମେ ମାଙ୍କୁ ଚିନ୍ତା କରିବା ପରେ ବାବାଙ୍କୁ ଚିନ୍ତା
1: କଲେ,
0: ଯେଉଁ ଚିନ୍ତା କରିଛନ୍ତି, ଅଷ୍ଟତର ସତନାମ ବିଷ୍ଣୁ ନାମ ସ୍ମରଣ ମାତ୍ରେଣ ସର୍ବପାପ ପ୍ରମୋଚ୍ୟତି। ଆଜି ଯୋଉ ଅଷ୍ଟତର ସତନାମ ଆଜି ପାଠ କରିଛନ୍ତି, ଆଜି କୋଉ କ୍ଷେତ୍ର ପାଇଁ ପାଠ କଲେ?
1: କୋଉ କ୍ଷେତ୍ର ପାଇଁ?
0: ଆଜି ଆମର ଆରାଧ୍ୟ ଦେବ ଜଗତର ନାଥ ଜଗନ୍ନାଥ ଶ୍ରୀକ୍ଷେତ୍ର ର ମହିମା। ଆଜି ଏଇ ଜଗନ୍ନାଥ ମା ପ୍ରଭୁ ପାଇଁ ଆମେ ଆଜି ଅଷ୍ଟତର ସତନାମ ପାଠ କରିଛୁ। ଆଜି ଜଗନ୍ନାଥ ମହାପ୍ରଭୁ କୋଉଠି ଅଛନ୍ତି?

0: ଅପ୍ସରୀ ମାନେ ଯେତେବେଳେ ଉଭାବସ୍ତ ହୋଇଯାଇଛନ୍ତି, ସାଗର ଅପ୍ସରୀ ସାଗର ଓରେରେ ମିଳି ଯାଇଛନ୍ତି।
1: ଆଚ୍ଛା,
0: ଏହିପରି ଗତି କଲେ ସମୟ ଏଣେ ହେଲା କଣ
1: କଣ ହେଲା?
0: ହଁ, ଦେବତା ମାନଙ୍କର ଆମର ମହାପ୍ରଭୁଙ୍କର ଅଭିଷେକ ଉତ୍ସବ। ହଁ, ଏ ଅଭିଷେକ ଉତ୍ସବରେ 33 କୋଟି ଦେବତା ମାନେ ଆସି ସଭାକୁ ସାଫଲ୍ୟ ମଣ୍ଡିତ କରି ଚାଲି ଯାଇଛନ୍ତି। ହଁ, ଆଉ ତା ଉପରେ କଣ ହେଲା?
1: କଣ ହେଲା?
0: ରତି ରତି ବତ

0: ଦେବା ଦେବୀ ମାନେ ସମସ୍ତେ ଚାଲି ଯାଇଛନ୍ତି।
1: ଆଜ୍ଞା
0: ସୂର୍ଯ୍ୟଦେବ କନ୍ଦର୍ପ ଯିବା ସମୟରେ ସୂର୍ଯ୍ୟଦେବ ପଥ ଗାଳିଛନ୍ତି।
1: ହଉ
0: ହଁ ଯିବା ବେଳେ ରବି କାମଙ୍କୁ କୋପ ଚକ୍ଷୁରେ ଚାହିଁ କହିଲେ ଛଡ଼ାଇ ଦେବୀ।

କନ୍ଦର୍ପ ସ୍ୱରକୁ ଯେତେବେଳେ ନିକ୍ଷେପ କରିଦେଇଛି, ସୁମନୁ ଋଷି ତପସ୍ୟାରେ ଥିଲେ, ଆଗା ଯୋଗ ସମା ଯୋଗ ଭଗ୍ନ ହୋଇଅଛି, ତାହେଲେ ସାଗର ଅପ୍ସରୀ ସହିତ କଳାଗ୍ରତ କରି ମାଛନ୍ତି ନାନାଦି କ୍ରୀଡ଼ା କୌତୁକରେ ସୁମନୁ ଋଷି। କାମ ହୁତାସନରେ ଦଳିଲା ଅପଘନ, କାମ ହୁତାସନରେ ଦଳିଲା ଅପଘନ, ତେଡ଼େ ବର ମହର୍ଷି ହୋଇଲେ ହ୍ଞାନ, ଚମ୍ପା ବାଳା ବହୁ ମେଳା କର କଣ୍ଠେ ମୋର ଚମ୍ପା ମେଳା।

0: ଋଷି କଳାକ୍ରତ କରି ଯେତେବେଳେ ସାଗର ଅପ୍ସରୀ ମାନଙ୍କୁ ଧରିଛନ୍ତି,
1: ତଳେ
0: ମଧ୍ୟରୁ ଏକା କୁମାରୀ ଜନ୍ମ ହୋଇଛି, କନ୍ୟାଟିଏ ଜନ୍ମ ହୋଇଛି, ସେ କନ୍ୟାଟିର ନାମ ହେଲା ଚନ୍ଦ୍ରଭାଗା।
1: ଚନ୍ଦ୍ରଭାଗା
0: ଆଜା ଇଏ କନ୍ୟାଟି ସମୟ ଆସି ବାଲ୍ୟ ସମୟରେ ପଦାର୍ପଣ କରିଛି।

ନବଲାମ୍ପତୀୟ ସମୟରେ କଲଯୁଗ ଆମର ଚନ୍ଦ୍ରଭାଗା ପଦାର୍ପଣ କରିଛି। ସମୟ କଳ କେବେ ଅପେକ୍ଷା କରୁଛି। ଚନ୍ଦ୍ରଭାଗା ସାଗର କୂଳରେ ଏକ କନ୍ଦୁକ କ୍ରୀଡ଼ା ଆରମ୍ଭ କରିବ। କନ୍ଦୁକ।

ଶ୍ରୋତାବନ୍ଧୁ, ଲୋକଗୀତର କାର୍ଯ୍ୟକ୍ରମରେ ଆଜି ଶୁଣିଲେ ଦାସକାଠିଆରେ ଚନ୍ଦ୍ରଭାଗା, ପରିବେଷଣ କରିଥିଲେ ସୁରେନ୍ଦ୍ର କୁମାର ଦଳେ ଏବଂ ସାଥୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 MHz ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 10:30। ଏବେ ଆସନ୍ତୁ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆଜି ପଣ୍ଡିତ ରାମନାରାୟଣଙ୍କ ଦ୍ୱାରା ପରିବେଷିତ ସାରଙ୍ଗୀ ବାଦନ ରାଗ ଭର୍ତ୍ତିଆର।